ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ ବୈଶାଖ 13 ଦିନ 2026 ମସିହା ମଇ 3 ତାରିଖ। ସମୟ ବର୍ତ୍ତମାନ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଅତି କଷ୍ଟଲବ୍ଧ ଧନ ବହୁକାଳ ରହେ, କାରଣ ସବୁବେଳେ ମନେ ପଡ଼ୁଥାଏ ଯେ ସେତକ ପାଇଁ କେତେ କଷ୍ଟ କରାଯାଇଛି। ଆକାଶବାଣୀ ରାଉରକେଲା, ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଭଜନ ପୁରାତନ ରଚନାରୁ। ଜୀବରେ ଜୀବରେ ଜୀବ ଦିନେ ଚାଲି ଜୀବରେ ଜୀବନ। କଣ୍ଠଶିଳ୍ପୀ ପୁଷ୍ପ ମହାନ୍ତି।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଶୁଣିଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ପତିତ ପାବନ ତ୍ରିପାଠୀଙ୍କ କଣ୍ଠରୁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ ମୋର ଡର ନାହିଁ ହେଉ କାହାକୁ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶୁଣିଲେ କେତୋଟି ଭକ୍ତିଗୀତ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 146ତମ ଭାଗ।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 146ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଆଇବାକାଲ ସାହାଯ୍ୟ ଟଙ୍କା ଦିଆଯିବା। ରାଜ୍ୟର 1,23,849 ଜଣ ହିତାଧିକାରୀଙ୍କ ଆକାଉଣ୍ଟକେ ଟଙ୍କା ଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍। ଗଲା ମାର୍ଚ୍ଚ 8 ତାରିଖ ଦିନ ସୁଭଦ୍ରା ଯୋଜନାର 4 ନମ୍ବର କିସ୍ତି ଦିଆଯାଇଥିଲା। ଏଥିରୁ କେନ୍ସି କାରଣରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ସାହାଯ୍ୟ ମିଳିବା। ଭୁବନେଶ୍ୱର 2 ନମ୍ବର ୟୁନିଟ୍ ଅଶୋକନଗର ନଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଇବାକାଲ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ରାଜ୍ୟ ହେଉଥିବା ଜବରଖରାକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଫଲ ଗଲାକାଲ ବାହାରିଛି। କଟକ ନଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶାର 9 ଜିଲ୍ଲାର ପାସ୍ ହାର ଏଥର ରାଜ୍ୟର ପାସ୍ ହାରକେ ଟପିଛି। ସମ୍ବଲପୁର ଝାରସୁଗୁଡ଼ା ନୂଆପଡ଼ା କଳାହାଣ୍ଡି ବଲାଙ୍ଗୀର ବରଗଡ଼ ଦେବଗଡ଼ ବରଗଡ଼ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ହାରାହାରି ପାସ୍ ହାର 97.06% ରହିଛି। ପରୀକ୍ଷା ଖାତା ଫେରଘା ମୂଲ୍ୟାୟନ ଲାଗି ଏବେ 11-22 ତାରିଖ ଭିତରେ ଆବେଦନ ଲାଗି ସମୟ ଧାର୍ଯ୍ୟ କରାଯାଇଛି। ମେଟ୍ରିକ୍ ପରୀକ୍ଷା ଲାଗି ଅନ୍ଲାଇନ୍ ଜରିଏ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ମଧ୍ୟମା ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ଜରିଏ ଆବେଦନ କରିପାରିବେ। ଜୁଲାଇ 1 ହପ୍ତାଥି ସପ୍ଲିମେଣ୍ଟାରୀ ପରୀକ୍ଷା ହେବା। ଏଥିଲାଗି ଇଚ୍ଛୁକ ଛାତ୍ରଛାତ୍ରୀ ଆଇବା 8-18 ତାରିଖ ଭିତରେ ଆବେଦନ କରିପାରିବେ। ମେଡିକାଲ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଜି ନିଟ୍ ୟୁଜି ପରୀକ୍ଷା ହେବା। ଦ୍ୱିପହର 2-5 ବଜେ ତକ୍ ପେନ୍ ପେପର ମୂର୍ତ୍ତି ପରୀକ୍ଷା ହେବା। ପରୀକ୍ଷାର୍ଥୀମାନଙ୍କୁ ସକାଳର 11 ବଜେନୁ ପରୀକ୍ଷା କେନ୍ଦ୍ରକେ ଛଡ଼ାଯିବା। ଦେଶେ 22 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ 556 ସହନ ପରୀକ୍ଷା ଦେବେ। ଓଡ଼ିଆ ସହିତ 13 ଭାଷାଥି ସର୍ବଭାରତୀୟ ପରୀକ୍ଷା ହେବାରକେ ଯାଉଛି। ଓଡ଼ିଶାର 27 ସହନ 55,000 ଅଧିକା ପରୀକ୍ଷାର୍ଥୀ ରହିଛନ୍। ପରୀକ୍ଷାର ସୁପରିଚାଳନା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିଲ୍ କରାଯାଇଛି ବୋଲି ନିଟ୍ ତରଫରୁ କୁହାଯାଇଛି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନକେ ନେଇକରି ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ପ୍ରଜ୍ଞା ପ୍ରେରଣା ଗଲାକାଲ ମୂଲ ହୋଇଛି। ପହିଲା ଦିନେ ଉଚ୍ଚଶିକ୍ଷାର୍ଥୀ ଗୁଣାତ୍ମକ ଶିକ୍ଷା ଉଚ୍ଚା ଦର୍ଜାର ଗବେଷଣା ଆଉ ଛାତ୍ର କୈନ୍ଦ୍ରିକ କ୍ୟାମ୍ପସ୍ ବାବଦେ ଆଲୋଚନା କରାଯାଇଥିଲା। ସ୍ନାତକ ପାଠ୍ୟକ୍ରମଥି ନୂଆ ଶିକ୍ଷାନୀତି ଲାଗୁ କରବାର ଦକ୍ଷତାମୂଳକ ଶିକ୍ଷା ଇଣ୍ଟର୍ଣ୍ଣସିପ୍ ଆଉ ଷ୍ଟାର୍ଟଅପ୍ର ସୁଯୋଗ ବଢ଼ାବାର ବାବଦେ ବିଲ୍ ଆଲୋଚନା ହୋଇଛି। କର୍ମଶାଳାଥି ଦେଶର ଶିକ୍ଷାବିତ୍ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତି ଆଉ ଅଧ୍ୟାପକମାନେ ଯୋଗ ଦେଇଛନ୍। ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ସମାବର୍ତ୍ତନ ଉତ୍ସବ ଗଲାକାଲି ଭୁବନେଶ୍ୱର ଗୋଠପାଟଣାନ ଥିବା ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନୂଆ ଓଡ଼ିଶା ଗଠନ ଲାଗି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏ ଅବସରରେ 30 ଓଡ଼ିଶା ପ୍ରଶାସନିକ ଅଧିକାରୀ ଆଉ 74 ଜଣ ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଅଧିକାରୀମାନଙ୍କୁ ଅଖଣ୍ଡତା କାର୍ଯ୍ୟଦକ୍ଷତା ସମ୍ବେଦନଶୀଳତାକେ ଆଧାର କରିକରି ଜନସେବା କରବାରକେ ପରାମର୍ଶ ଦେଇଥିଲେ। ଅମୃତ ଯୋଜନା 2 ନମ୍ବର ଖେପ୍ କାର୍ଯ୍ୟାନ୍ୱୟନଥି ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ଭିତରେ ଠାନ୍ ପାଇଛି। ରାଜ୍ୟର 99 ସହନ 4,030 କୋଟି ଟଙ୍କା ଖର୍ଚ୍ଚାଥି 345 ପ୍ରକଳ୍ପ ମୂଲ ହୋଇଥିବା ବେଳେ 160 ପ୍ରକଳ୍ପ ଶେଷ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅବସରରେ କହିଛନ୍, ଏହି ସଫଳତା ଦେଶର ସରକାରଙ୍କ ଦୃଢ଼ ନେତୃତ୍ୱ ଆଉ କାର୍ଯ୍ୟାନ୍ୱୟନର ପରିଣାମ। ସହର ଇଲାକାନ ସଫା ପିଇବାର ପାଣି ଯୋଗାବାର୍ଥି ଆଗକେ ବଢ଼ବାରକେ ସରକାର ପ୍ରତିବଦ୍ଧ ଆନ୍ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ରାଜ୍ୟ ଜାତୀୟ ରାଜପଥ ଆଉ ରେଲ୍ ଓଭରବ୍ରିଜ୍ ପ୍ରକଳ୍ପମାନଙ୍କର ଅଗ୍ରଗତିକୁ ନେଇକରି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରକଳ୍ପମାନଙ୍କୁ ତୁର୍ତ୍ତି ଶେଷ କରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ସମ୍ବଲପୁର ବାଇପାସ୍ ସହିତ ଭିନ୍ ଭିନ୍ ରାସ୍ତା ଆଉ ସେତୁ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଶାନ୍ତିଥି ଭବିଷ୍ୟତ ଗଠନ ମାନବାଧିକାର ବିକାଶ ଆଉ ସୁରକ୍ଷା ଲାଗି ପ୍ରେସ୍ ସ୍ୱାଧୀନତାକେ ତହକାବାର ବାର୍ତ୍ତା ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଗଣତନ୍ତ୍ର ରାଷ୍ଟ୍ରନ ଖବରକାଗଜର ସ୍ୱାଧୀନତାକେ ବଜାୟ ରଖବା ଲାଗି ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ତରଫରୁ 1993 ଫି ବଛର ଏହି ଦିବସ ପାଳନ କରାଯାଉଛି। ନିର୍ଭୀକ ସାମ୍ବାଦିକତା ଲାଗି କଲମ୍ବିଆ ଦେଶର ସାମ୍ବାଦିକ ଗିଲି ଏର୍ମୋଙ୍କୁ ତାଙ୍କର ଖବରକାଗଜ କାର୍ଯ୍ୟାଳୟ ଅସାମାଜିକ ଲୋକମାନେ ମାରିଦେଇଥିଲେ। ତାଙ୍କୁ ମନେ ପକାଇକରି ୟୁନେସ୍କୋ ତରଫରୁ ପ୍ରେସ୍ ସ୍ୱାଧୀନତା ଲାଗି ଭଲ କାମ କରିଥିବା ଲୋକ ଆର୍ ସଂସ୍ଥାକେ ଗିଲି ଏର୍ମୋ ପୁରସ୍କାର ଦିଆଯାଉଛି। ସମ୍ବଲପୁର ମଣ୍ଡଳ ରେଲ୍ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀ ସମ୍ବଲପୁର ରେଲ୍ ମଣ୍ଡଳର ସମ୍ବଲପୁର ଝାରସୁଗୁଡ଼ା ରୋଡ୍ ସେକ୍ସନ୍ ନିରୀକ୍ଷଣ କରିଛନ୍। ଏହି ସମୟଥି ଶ୍ରୀ ଚୌଧୁରୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲିଥିବା ପ୍ରକଳ୍ପମାନଙ୍କର ଉପରେ ଜୋର୍ ଦେଇଥିଲେ। ଏହି ଅବସରରେ ସେ ଝାରସୁଗୁଡ଼ା ରୋଡ୍ ବୃନ୍ଦାମାଲ ଲପଙ୍ଗା ଆଉ ସରଲା ଷ୍ଟେସନ୍ ପରିଦର୍ଶନ କରିଥିଲେ। ଚାଲୁଥିବା କାମମାନଙ୍କୁ ସମୟ ଭିତରେ ସାରବାର ଆବଶ୍ୟକତା ଉପରେ ଶ୍ରୀ ଚୌଧୁରୀ ଜୋର୍ ଦେଇଥିଲେ।
এছি আঞ্চলিক খবর ইন শেষ হল আরবলর আঞ্চলিক খবর শুনিপারবে রাতে 7:02 মিনিট থি জুহার।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆସନ୍ତାକାଲି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟରେ 1,23,849 ଜଣ ହିତାଧିକାରୀଙ୍କୁ ସହାୟତା ରାଶି ମିଳିବ। ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ ଅମୃତ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟର 99 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସାର୍ବଜନୀନ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଲକ୍ଷ୍ୟ ନେଇ 345 ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ଏଥିପାଇଁ 4,030,18,00,000 ଟଙ୍କା ବ୍ୟୟବରାଦ ହୋଇଛି। ସେଥିମଧ୍ୟରୁ 107 ପ୍ରକଳ୍ପ ଇତିମଧ୍ୟରେ ସମ୍ପନ୍ନ ହୋଇସାରିଥିବା ଜଣାପଡ଼ିଛି। ଦୂରଗାମୀ ହାଇପରସୋନିକ୍ ଆଣ୍ଟିସିପ୍ ମିସାଇଲ୍ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା କେନ୍ଦ୍ରରୁ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ସଫଳତାର ସହ ଲକ୍ଷ୍ୟଭେଦ କରିପାରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଦ୍ୱାରା ନିର୍ମିତ ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର 1500 କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିପାରିବ ବୋଲି କୁହାଯାଇଛି। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ UG ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ 2:00-5:00 ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷା ପାଇଁ ଅପରାହ୍ନ 1:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସରକାରୀ ଏବଂ ବେସରକାରୀ ଜମିଜମା ଅଭିଲେଖ ସମ୍ବନ୍ଧୀୟ ପ୍ରଚଳିତ ମାର୍ଗଦର୍ଶିକାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ପ୍ରଚଳିତ ମାର୍ଗଦର୍ଶିକାର ସମୀକ୍ଷା କରି କମିଟି ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ଦାଖଲ କରିବ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଝାଡ଼ାବାନ୍ତି ରୋଗୀଙ୍କୁ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭେଟିଛନ୍ତି। ଡାଇରିଆ ୱାର୍ଡକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟା ଯୋଗୁଁ ଅସୁସ୍ଥ ହୋଇଥିବା 50 ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସଡ଼କ ଏବଂ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ସ୍ଥିତିରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ପୃଥକ୍ ପୃଥକ୍ ସମୀକ୍ଷା ବୈଠକରେ ଶ୍ରୀ ସିଂ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ, ରାଜ୍ୟ ରାଜପଥ ପ୍ରକଳ୍ପ ଏବଂ ରେଳବାଇ ଓଭରବ୍ରିଜ୍ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଭୁବନେଶ୍ୱରଠାରେ ଗତକାଲିଠାରୁ ପ୍ରଜ୍ଞା ପ୍ରେରଣା ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି। ଜାତୀୟ ସ୍ତରୀୟ ଏହି କର୍ମଶାଳା ଆଜି ଉଦ୍ଯାପିତ ହେବ। ଓଡ଼ିଶା ପ୍ରଶାସନିକ ସେବା 2023 ବ୍ୟାଚ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପନୀ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଗତକାଲି ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ 30 ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ 74 ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ମାର୍ଚ୍ଚ ମାସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିପାଇଁ ଆସନ୍ତା 15 ଯାଏଁ ଆବେଦନ କରିପାରିବେ। ଚଳିତ ମାସ 31 ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ରଥଦାଣ୍ଡଠାରେ ଆରମ୍ଭ ହେଉଛି। କୈବର୍ତ୍ତ ମହାସଭା ପକ୍ଷରୁ 2 ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଗତକାଲିର ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ହସନ୍ତୁ ସୁସ୍ଥ ରୁହନ୍ତୁ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ମନେ ପକାନ୍ତୁ ତ ଆପଣ କେତେ ଘଣ୍ଟା ପୂର୍ବରୁ ବା କେତେ ଦିନ ତଳେ ମନ ଖୋଲା ହସିଥିଲେ, ହସି ହସି ପେଟ ଫାଟିଗଲା ଭଳିଆ ଲାଗିଥିଲା, ଏପରିକି ହସି ହସି ବେଦମ ହେଇ ପଡ଼ିବାରୁ ଆଖିରୁ ଲୁହ ଗଡ଼ି ପଡ଼ିଥିଲା। ଆଧୁନିକ ବିଜ୍ଞାନ କ୍ରମେ ସ୍ୱୀକାର କରିବା ପାଇଁ ବାଧ୍ୟ ହେଉଛି ଯେ ହସଟା କେବଳ ଯେ ଉପଭୋଗ୍ୟ ସେତିକି ନୁହେଁ, ଏହାର ରହିଛି ଅନେକ ସ୍ୱାସ୍ଥ୍ୟ ଅନୁକୂଳ ପ୍ରଭାବ। ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ଫ୍ରେଡରିକ୍ ନିଏତ୍ସେ କହିଥିଲେ, ସଂସାରରେ ମଣିଷର ଜୀବନ ଏତେ ଯନ୍ତ୍ରଣା ଜର୍ଜରିତ ଯେ ସେ ହସ ଉଦ୍ଭାବନ କରିବା ପାଇଁ ବାଧ୍ୟ ହୋଇଥିଲା। ସେଥିପାଇଁ ହସକୁ ହୃଦୟର ନିଜସ୍ୱ ମହୌଷଧ ବୋଲି WB ନେସ୍ବିଟ୍ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଯଥାର୍ଥ। ଆର୍ନୋଲ୍ଡ ଗ୍ଲାସ୍କୋଙ୍କ ଭାଷାରେ ହସଟା ମନକୁ ଶାନ୍ତ ରଖିପାରୁଥିବା ଟ୍ରାଙ୍କୁଲାଇଜର ଜାତୀୟ ଔଷଧ ସହ ତୁଳନୀୟ। କିନ୍ତୁ ଟ୍ରାଙ୍କୁଲାଇଜର ଔଷଧର ହେଲେ କିଛି ନା କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଛି, ମାତ୍ର ହସ ଏହି ଦୁର୍ଗୁଣରୁ ମୁକ୍ତ। ଶିଶୁମାନେ 10 ସପ୍ତାହ ବୟସରେ ପହଞ୍ଚିଗଲେ ହସିବା ଆରମ୍ଭ କରିଦିଅନ୍ତି। 4 ମାସ ବୟସ ବେଳକୁ ସେମାନେ ପ୍ରତି ଘଣ୍ଟାରେ ହସିଥାନ୍ତି ଅନ୍ତତଃ ଥରେ ଲେଖାଏଁ। 4 ବର୍ଷ ବୟସର ଶିଶୁ ପ୍ରତି 4 ମିନିଟରେ ଥରେ ଲେଖାଏଁ ହସେ, ଅର୍ଥାତ୍ ଘଣ୍ଟାକୁ 15 ଥର। ହେଲେ ଆମେ ବୟସ୍କ ବ୍ୟକ୍ତିମାନେ ଦିନମାନ ଭିତରେ ପ୍ରାୟ 15 ଥର ହସିଥାଉ। କୁହାଯାଏ ଯେ ବୟସ୍କ ମଣିଷ ଜୀବନ ଜଞ୍ଜାଳରେ ଏତେ ପେଶୀ ହେଇଯାଉଛି ଯେ ହସିବାଟା ସେ ପାଶ୍ୱରୀ ପକାଇଲାଣି। ତେବେ ପ୍ରଶ୍ନ ଉଠେ, ହସ କ'ଣ ମଣିଷକୁ ସୁସ୍ଥ ରଖିପାରେ? ହଁ, ହସିବା ଦ୍ୱାରା ମଣିଷ ସୁସ୍ଥ ରହେ। ଚିକିତ୍ସା ବିଜ୍ଞାନୀମାନେ ପ୍ରମାଣ ପାଉଛନ୍ତି ଯେ ହସଖୁସିଆ ବ୍ୟକ୍ତିମାନେ ରୋଗବ୍ୟାଧିକୁ ସହଜରେ ସହି ନେଇପାରନ୍ତି, ରୋଗରେ ପଡ଼ିଲେ ସେମାନେ ବିଶେଷ ବିଚଳିତ ହୋଇପାରନ୍ତିନି। ହସ କୌତୁକ କରିପାରୁଥିବା ଓ ଏହାକୁ ମନଭରି ଉପଭୋଗ କରିପାରୁଥିବା ବ୍ୟକ୍ତିମାନେ ପ୍ରାୟତଃ ଦୀର୍ଘାୟୁ। ହସ ଏକ ଯନ୍ତ୍ରଣା ନିବାରକ ଭାବରେ କାମ କରେ। ଯନ୍ତ୍ରଣା ହେଉଥିଲେ ମାଂସପେଶୀମାନ ଟାଙ୍କିଯାଏ, କିନ୍ତୁ ପେଟ ଫଟେଇ ହସିଲେ ଶିଥିଳ ହୋଇଯାଏ ମାଂସପେଶୀମାନ। ଏହି କାରଣରୁ ମାଂସପେଶୀ ବ୍ୟଥା ମନ ଖୋଲି ହସିବା ଫଳରେ ଅସ୍ଥାୟୀ ଭାବରେ ଉପଶମ ହେଉଥିବାର ପ୍ରମାଣିତ। ହସିବା ସମୟରେ ମସ୍ତିଷ୍କରେ କ୍ଷରିତ ହୁଏ କାଟିକୋଲାମିନ୍ ହରମୋନ୍। ଏହାର ପ୍ରଭାବରେ ଏଣ୍ଡୋରଫିନ୍ସ ନାମକ ଉପାଦାନଗୁଡ଼ିକର କ୍ଷରଣ ବଢ଼ିଯାଏ। ଏଣ୍ଡୋରଫିନ୍ସ ହେଉଛି ଶରୀରର ପ୍ରାକୃତିକ ଯନ୍ତ୍ରଣା ହର, ଏହା ଯନ୍ତ୍ରଣା ହରଣ କରିନେଇ ଆରାମ ପ୍ରଦାନ କରେ। ସେଥିପାଇଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବ୍ୟକ୍ତିକୁ କୌଣସି ଉପାୟରେ ହସେଇ ପାରିଲେ ଅଳ୍ପ ସମୟ ପାଇଁ ହେଉ ପଛେ ସେ ଯନ୍ତ୍ରଣା ମୁକ୍ତ ରହିପାରେ। ହସିବା କ୍ରିୟାକୁ ସ୍ୱାସ୍ଥ୍ୟବର୍ଦ୍ଧକ ମର୍ଦ୍ଦନ ବୋଲି କୁହାଯାଉଛି। ହସିଦେଲେ କ୍ରୋଧ ହ୍ରାସ ପାଇଯିବାରୁ ହାର୍ଟ ଆଟାକ୍ର ଆଶଙ୍କା କେତେକାଂଶରେ ନିବାରିତ ହୋଇଯାଏ, ଦୂର ହୋଇଯାଏ ବିଷାଦ, ବିଷାଦ ହ୍ରାସ ପାଇଗଲେ କର୍କଟ ରୋଗ ଜାତ ହେବାର ସମ୍ଭାବନା ହ୍ରାସ ପାଉଥିବ ବୋଲି କେହି କେହି ବିଶ୍ୱାସ କରୁଛନ୍ତି। ହସ ଉପରେ ଗବେଷଣା କରୁଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ହସ ବିଜ୍ଞାନୀ ଡକ୍ଟର ୱିଲିୟମ୍ ଏଫ୍ ଫ୍ରାଇ। ତାଙ୍କ ଅନୁଧ୍ୟାନରୁ ପ୍ରକାଶ ଯେ ହୃଦୟ ଖୋଲା ହସର ପ୍ରଭାବ ବ୍ୟାୟାମର ପ୍ରଭାବ ସହ ତୁଳନୀୟ, କାରଣ ମନ ଖୋଲି ହସିଲେ ମାଂସପେଶୀଗୁଡ଼ିକ ସକ୍ରିୟ ହୋଇପଡ଼ନ୍ତି, ହୃତ୍ସ୍ପନ୍ଦନର ହାର ଏବଂ ଶ୍ୱାସକ୍ରିୟାର ହାର ବଢ଼ିଯାଏ, ବୃଦ୍ଧି ପାଇଯାଏ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ, ମୁହଁ ହାତ ଗୋଡ଼ ପାକସ୍ଥଳୀ ମଧ୍ୟଚ୍ଛେଦ ଓ ଛାତିର ମାଂସପେଶୀଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଯାଆନ୍ତି। ଇଏ ତ ଗଲା ଶାରୀରିକ ସୁସ୍ଥତା ଲାଭ ବିଷୟରେ। ହସିବା ଫଳରେ ମଧ୍ୟ ଲାଭ କରିହୁଏ ମାନସିକ ଏବଂ ସାମାଜିକ ସୁସ୍ଥତା। ହସିବା ଫଳରେ

0: ରୋଗ ଉପଶମ ହୋଇଯାଉଥିବାର ବଳିଷ୍ଠ ପ୍ରମାଣ ମିଳିଗଲା ପରେ ଏବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବିଭିନ୍ନ ଡାକ୍ତରଖାନାରେ ହସ କୋଠରୀ ବା ଲାଫିଂ ରୁମ୍ର ବ୍ୟବସ୍ଥା କରାଗଲାଣି। ରୋଗୀ, ରୋଗୀର ଆତ୍ମୀୟ ଏବଂ ଡାକ୍ତରଖାନାର କର୍ମଚାରୀମାନେ ସେହି କୋଠରୀ ଭିତରକୁ ଯାଇ ହସଜାତ କରୁଥିବା ବହିମାନ ପଢ଼ନ୍ତି ଏବଂ ହସେଇ ପାରୁଥିବା ଭିଡ଼ିଓ ଓ ସିନେମା ଦେଖନ୍ତି। ଏପରିକି ଡାକ୍ତରଖାନାରେ ରହିଛି ସ୍ୱତନ୍ତ୍ର ଠେଲା ଗାଡ଼ି, ସେଥିରେ ଖଞ୍ଜା ହୋଇଛି ଟେଲିଭିଜନ ଓ ଭିଡ଼ିଓ ଦେଖାଇବାର ସୁବିଧା, ରହିଛି ଜୋକ୍ ବହି। ଯେଉଁ ରୋଗୀମାନେ ଦିନଦିନ ଧରି ଖଟିଆରେ ପଡ଼ି ରହିଛନ୍ତି, ଚଲାବୁଲା କରିପାରୁନାହାନ୍ତି, ସେମାନଙ୍କୁ ହସେଇ ଖୁସି କରିବା ନିମନ୍ତେ ଏପରି ବ୍ୟବସ୍ଥା। ସୁତରାଂ ନିଜେ ହସନ୍ତୁ, ଅନ୍ୟମାନଙ୍କୁ ହସାନ୍ତୁ। ଯେଉଁ ଦିନଟିରେ ଆପଣ ହସି ନଥିବେ ସେହି ଦିନଟି ପୁରାପୁରି ବୃଥା ଗଲା ବୋଲି ଭାବିନେବେ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲୋଚନା ହସନ୍ତୁ ସୁସ୍ଥ ରହନ୍ତୁ, ଆଲୋଚନା କରିଥିଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାକୁ ବାତିଲ କଲେ ନିର୍ବାଚନ କମିଶନ। ଆସନ୍ତା 21 ହେବ ପୁନଃ ମତଦାନ। ସେଲ୍ ପ୍ରସାରଣ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣରେ 13 ମୃତ୍ୟୁ। ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଦେଶରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପରୀକ୍ଷା। ଏବଂ IPL କ୍ରିକେଟରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 8 ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍। ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭୋଟ୍ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ସେଠାରେ ସହାୟକ ବୁଥ୍ ସମେତ ସମସ୍ତ 285 ମତଦାନ କେନ୍ଦ୍ରରେ ଚଳିତ ମାସ 21 ପୁଣି ଥରେ ମତଦାନ ଅନୁଷ୍ଠିତ ହେବ। May 24 ଭୋଟ୍ ଗଣନା କରାଯିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଗତ ମାସ 29 ସେଠାରେ ମତଦାନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ EVMରେ ଟ୍ୟାମ୍ପରିଂ କରାଯିବା ସହ ଭୋଟରମାନଙ୍କୁ ଭୟଭୀତ କରାଯାଇଥିଲା। ଅନେକଗୁଡ଼ିଏ ବୁଥ୍ରେ ବାଲାଟ ୟୁନିଟ୍ର ବଟନ୍ଗୁଡ଼ିକ ଉପରେ କଳା ରଙ୍ଗର ଟେପ୍ ଲଗାଯାଇଥିଲା, ଯାହାଫଳରେ ସଠିକ୍ ଭାବରେ ମତଦାନ ସମ୍ଭବ ହୋଇନଥିଲା। କେତେକ ବୁଥ୍ରେ ବଳପୂର୍ବକ ଭାବେ ଲୋକମାନେ ପ୍ରବେଶ କରି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବା ଜଣାପଡ଼ିଥିଲା। ତାମିଲନାଡ଼ୁରେ ଆସନ୍ତାକାଲି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନର ଭୋଟ୍ ଗଣନା କରାଯିବ। ସକାଳ 8 ନିର୍ଦ୍ଧାରିତ 62 ଗଣନା କେନ୍ଦ୍ରରେ ଭୋଟ୍ ଗଣତି ହେବ। ଏହି କାର୍ଯ୍ୟରେ 10,545 ଜଣ ଗଣନା ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ନିର୍ବାଚନ କମିଶନ 4,624 ଜଣ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ 234 ଜଣ କାଉଣ୍ଟିଂ ଅବଜର୍ଭର ଅଛନ୍ତି। ପ୍ରତ୍ୟେକ ବିଧାନସଭା ଆସନ ପାଇଁ ଜଣେ କାଉଣ୍ଟିଂ ଅବଜର୍ଭର ଗଣନା କାର୍ଯ୍ୟର ତଦାରଖ କରିବେ। ଗଣନା କାର୍ଯ୍ୟକୁ ଦୃଷ୍ଟିରେ ରଖି ତାମିଲନାଡ଼ୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଫଟୋ ସମ୍ବଳିତ ଚିହ୍ନଟ ପତ୍ର ଓ QR କୋଡ୍ ପ୍ରଦାନ କରାଯାଇଛି। ଗଣନା କେନ୍ଦ୍ରର 100 ପରିଧିକୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଥିବା ବେଳେ ରାଜ୍ୟ ସଶସ୍ତ୍ର ପୁଲିସକୁ ଦ୍ୱିତୀୟ ପ୍ରବେଶ ଦ୍ୱାର ନିକଟରେ ମୁତୟନ କରାଯାଇଛି। ଗଣନା କକ୍ଷ ଏବଂ EVM ଷ୍ଟ୍ରଙ୍ଗରୁମ୍ରେ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଦାନ କରାଯାଇଛି। ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ସୁରକ୍ଷା ବଳର 65 କମ୍ପାନୀ ମୁତୟନ କରାଯାଇଛି। ତାମିଲନାଡ଼ୁରେ 4,87,98,833 ଜଣ ମତଦାନ କରିଥିବା ବେଳେ 85.10% ମତଦାନ ହୋଇଥିଲା। 2,52,69,596 ଜଣ ମହିଳା ମତଦାନ କରିଥିବା ବେଳେ 2,35,34,720 ଜଣ ପୁରୁଷ ଓ 4,517 ଜଣ ତୃତୀୟ ଲିଙ୍ଗୀ ଭୋଟର ମତଦାନ କରିଥିଲେ। ସେଲ୍ ପ୍ରସାରଣ ବ୍ୟବସ୍ଥା ଏବଂ ସାଧାରଣ ସତର୍କତା ଜାରି କରିବା ଭଳି ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥା ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଦେଶରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହେବା ପରେ ଶୁଭେଚ୍ଛା ଜଣାଇ ଶ୍ରୀ ଶାହା କହିଛନ୍ତି, ଏହି ବ୍ୟବସ୍ଥା ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ।

ଏଲାଏ ତମେମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 ମେଗାହର୍ଜ ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ପ୍ରତି ବର୍ଷ ମେ ମାସ 3 ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। 1993 ମସିହାରେ ଜାତିସଂଘ ସାଧାରଣ ସଭା ଏହି ଦିନକୁ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବାକ୍ ସ୍ୱାଧୀନତା, ଅଧିକାରର ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ, ଏହି କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି। ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। ସାମ୍ବାଦିକତା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ। ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ୍ ସ୍ୱାଧୀନତା ଉପରେ ବକ୍ତୃତା, ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୁଏ। ଲୋକଙ୍କୁ ବାକ୍ ସ୍ୱାଧୀନତା ସମ୍ପର୍କରେ ମଧ୍ୟ ବୁଝାଯାଏ।

ଏବେ କହିଲ ତୁମମାନଙ୍କୁ ହସିବା ପାଇଁ କେମିତି ଲାଗେ? ତମେମାନେ ଭାବୁଥିବ ଏ କେମିତିକା ପ୍ରଶ୍ନ ମୁଁ ପଚାରିଲି, ହସିବା ପାଇଁ କାହାକୁ ବା ଭଲ ନ ଲାଗେ। କିନ୍ତୁ ଜାଣିଛ ପିଲେ, ଖାଲି ଟିକେ ହସିଦେଲେ ଯେ ତାକୁ ହସ କହିବା ତାହା ନୁହେଁ। ଆମେ ଯେତେ ପରିମାଣରେ ଖୋଲା ହସ ହସିବା, ସେତେ ପରିମାଣରେ ଆମ ଦେହ ପାଇଁ ତାହା ହିତକାରକ। କେବେ ମଧ୍ୟ ଭୁଲ ନାହିଁ ଯେ ମଣିଷର ସବୁଠାରୁ ସୁନ୍ଦର ପୋଷାକ ହେଉଛି ତାର ହସ। ଏହି ହାସ୍ୟ ଦିବସ ଉପଲକ୍ଷେ ମୁଁ ତୁମକୁ ଗୋଟିଏ କବିତା ଶୁଣାଉଛି, ମନ ଦେଇ ଶୁଣ। କବିତାଟିର ଶୀର୍ଷକ ହେଉଛି ତୋ ଖୁସି ଦେଖି ମୁଁ ଖୁସି ହେଉଥିବି। ମଥା ଉପରେ ମୋ ସୁନୀଳ ଆକାଶ, ତଳେ ଧୂଳି ମାଖା ଧରା, ଆକାଶରୁ କେବେ ଝରଇ ବରଷା, କେବେ ଚିକ୍ମିକ୍ ଖରା, ଖରା ବର୍ଷା ଶୀତ କୁହୁଡ଼ି କାକର ସବୁକୁ ଆଦରି ନେଇ, ଗଛଟିଏ ବୁଝେ ଖୁସି ହୁଏ ମୋର ଫୁଲ ଫଳ ଛାଇ ଦେଇ, ନୀଳ କଣ୍ଠ ପରି ଅଙ୍ଗାର କମଳର ବିଷକୁ କରେ ପାନ, ଜୀବ ଜଗତର ହିତେ ହସି ହସି ଅମ୍ଳଜାନ କରେ ଦାନ, ଗିରି ବନ ତୋଟା ମାଳ ସବୁଠାରେ ସବୁଜ ଶୋଭା ଭରେ, ଚେର ପତର ମୁଁ ନେଇ ଔଷଧ ବୈଦ୍ୟ ତିଆରି କରେ, ବୌଦ୍ଧ କୋଳୁ ଝରାଏ ବରଷା, ବରଷା ରାଣୀକୁ ଡାକି, ଗିରି ସମକାଳେ ବାଟର ବାଟୋଇ ମୋ ଛାଇକୁ ଥାଏ ଟାକି, ସେବା ଧର୍ମରେ ନିଜ ଜୀବନକୁ ମଣି ତୁଚ୍ଛ ଆଉ ଛାର, ଜନମରୁ ଜୁଇ ଯାଏ ମଣିଷର କରେ ମୁହିଁ ଉପକାର, ତଥାପି ମଣିଷ ବାଟ ହୁଡ଼ି ଯାଇ ମୂଲକୁ ମରୁଣ ବୁଝି, ଭୂଇଁରେ ମୋତେ ଲୁଟେଇ ଦିଏ କେବେ କୁରାଡ଼ିରେ ଋଣ ସୁଝି, କାଟନା କାଟନା ଆଉ ତୁ ଏମିତି ମୋତେ ମଣିଷ ଭାଇ ଭାବି।

ଯଦି ଆମେ ନିଜେ ହସିବା ସହିତ ହସକୁ ଚାରିଆଡ଼େ ବାଣ୍ଟି ଲୋକମାନଙ୍କ ମଧ୍ୟରେ ସେହି ହସକୁ ଫୁଟାଇ ପାରିବା, ତାହେଲେ ଯାଇ ଆମ ହାସ୍ୟ ଦିବସ ପାଳନ ପରିପୂର୍ଣ୍ଣ ହେବ।

0: ଜାଣିଛ ପିଲାମାନେ, ରବୀନ୍ଦ୍ରନାଥ ଠାକୁର ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଙ୍ଗୀତଜ୍ଞ, ଶିକ୍ଷାବିତ୍, ଗାଳ୍ପିକ ଓ ଦାର୍ଶନିକ ଥିଲେ। ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି ଧରାଯାଏ। ତାଙ୍କୁ ବଙ୍ଗଳାର ପକ୍ଷୀ ବୋଲି ଆଖ୍ୟା ଦିଆଯାଇଥିଲା। ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ। ଟାଗୋର ବହୁତ ଗଳ୍ପ, କବିତା ଓ ନାଟକ ରଚନା କରିଥିଲେ ଓ ତା ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ। ରବୀନ୍ଦ୍ରନାଥଙ୍କ 52 କାବ୍ୟଗ୍ରନ୍ଥ, 38 ନାଟକ, 13 ଉପନ୍ୟାସ, 36 ପ୍ରବନ୍ଧ, 96 କ୍ଷୁଦ୍ର ଗଳ୍ପ ଓ 1915 ସଙ୍ଗୀତ ପ୍ରକାଶିତ ହୋଇସାରିଛି। ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି। ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ ତାଜା ସୁମଧୁର କବିତା 1913 ମସିହାରେ ଗୀତାଞ୍ଜଳି କବିତା ଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ। ତାଙ୍କ ଦ୍ୱାରା ରଚିତ ସଙ୍ଗୀତ 2 ଦେଶ ନିଜ ନିଜ ଦେଶର ଜାତୀୟ ସଙ୍ଗୀତ ଭାବେ ବାଛି ନେଇଛନ୍ତି। ଭାରତ ଜନଗଣ ମନ ଓ ବାଂଲାଦେଶ ଆମାର ସୋନାର ବାଂଲା, ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରଣା ଲାଭ କରିଥିଲା। ଟାଗୋରଙ୍କ ପିଲାବେଳର ନାମ ରବି ବା ରୋବି ଥିଲା। ପରିବାରର 14 ପିଲାଙ୍କ ମଧ୍ୟରେ ସେ ବାପା ମାଙ୍କର ସବୁଠୁ ସାନ ପୁଅ ଥିଲେ। ସେ ଜୋରସଙ୍କୋ କଲିକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଦେବେନ୍ଦ୍ରନାଥ ଟାଗୋର ଓ ମାଙ୍କ ନାମ ଶାରଦା ଦେବୀ ଥିଲା। ଜାଣିଛ ପିଲାମାନେ, ଯକ୍ଷ୍ମା ଭଳି ଏକ ମହାମାରୀ ପ୍ରତି ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ
1: ମେ ମାସର ପ୍ରଥମ ମଙ୍ଗଳବାର ଦିନ
0: ପାଳିତ ହେଉଛି ବିଶ୍ୱ ଯକ୍ଷ୍ମା ଦିବସ। ଯକ୍ଷ୍ମାର ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହି ବିଶ୍ୱ ମହାମାରୀର ମୂଳୋତ୍ପାଟନ ଲାଗି ପଦକ୍ଷେପ ନେବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଯକ୍ଷ୍ମା ବିଶ୍ୱର ଅନ୍ୟତମ ପ୍ରାଣଘାତକ ସଂକ୍ରମଣ, ଏହା ମୁଖ୍ୟତଃ ଫୁସ୍ଫୁସ୍କୁ ପ୍ରଭାବିତ କରେ। ଏଥିରେ ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ବାୟୁରେ ଘୁରି ବୁଲୁଥିବା ଏହି ଛୋଟ କଣିକା ମଧ୍ୟ ସହଜରେ ସୁସ୍ଥ ବ୍ୟକ୍ତିକୁ ସ୍ଥାନାନ୍ତର ହୋଇପାରେ। ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି, ହଁ, ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା। ଯକ୍ଷ୍ମା ମହାମାରୀକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବିଶ୍ୱ ନେତାମାନଙ୍କୁ ପ୍ରେରିତ କରିବା ଏହାର ଲକ୍ଷ୍ୟ।
1: ପିଲାଏ, ତମେମାନେ ତ ଜାଣିଛ, ପୂର୍ବେ ଆମ ଭାରତ ପରାଧୀନ ଥିଲା। ଇଂରେଜମାନେ କଳ ବଳ କୌଶଳରେ ଆମ ଦେଶକୁ ନିଜ ଅଧୀନରେ ଆଣିବାକୁ ଚେଷ୍ଟା କଲେ। ସେଥିରେ କେତେକ ଲୋକ ଅତ୍ୟାଚାରିତ ହେଲେ ତ କେତେ ଲୋକ ଏହି ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। 1857 ଖ୍ରୀଷ୍ଟାବ୍ଦ ମେ 7 ତାରିଖରେ ଅନୁଷ୍ଠିତ ଐତିହାସିକ ସିପାହୀ ବିଦ୍ରୋହ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଥିଲା ପ୍ରଥମ ସ୍ୱର ଉତ୍ତୋଳନ। ଅବଶ୍ୟ 1817 ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ବରପୁତ୍ର ଯୋଦ୍ଧା ବକ୍ସି ଜଗବନ୍ଧୁ ଓ 1826 ମସିହାରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇଂରେଜ ସରକାର ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ। କିନ୍ତୁ 1857ର ଏହି ସିପାହୀ ବିଦ୍ରୋହ ଲୋକମାନଙ୍କ ମନରେ ଇଂରେଜମାନଙ୍କ ବିରୁଦ୍ଧରେ ବହୁ ଜାଗରଣ ସୃଷ୍ଟି କରିଥିଲା। ଆଉ ଜାଣିଛ, ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଏହି ବିଦ୍ରୋହର ଜଣେ ମୁଖ୍ୟ ସିପାହୀ ଥିଲେ। ରାଣୀ ଲକ୍ଷ୍ମୀବାଈ କିପରି ବହୁ ସାହସ ଓ ବୀରତ୍ୱର ସହ ଇଂରେଜମାନଙ୍କ ସହ ଲଢ଼େଇ କରି ନିଜର ପ୍ରାଣବଳି ଦେଇଛନ୍ତି, ତାହା ତ ସିପାହୀ ବିଦ୍ରୋହରେ ଲିପିବଦ୍ଧ ହୋଇ ରହିଛି।

ଜାଣିଛ ପିଲାମାନେ, ଆଥଲେଟିକ୍ସ ବିଷୟରେ ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ମେ 7 ତାରିଖରେ ପାଳିତ ହୁଏ ବିଶ୍ୱ ଆଥଲେଟିକ୍ସ ଦିବସ। ଦେଶକୁ ଗୌରବାନ୍ୱିତ କରିବାର ଦାୟିତ୍ୱ ବହନ କରିଥିବା କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇବା ଲାଗି ଏହି ଦିବସ ଆରମ୍ଭ ହୋଇଥିଲା। ଇଣ୍ଟରନ୍ୟାସନାଲ୍ ଆମାଚୁର ଆଥଲେଟିକ୍ ଫେଡେରେସନ୍ ଆଥଲେଟିକ୍ସ ଫର୍ ଏ ବେଟର୍ ୱାର୍ଲ୍ଡ ନାମକ ପ୍ରୋଜେକ୍ଟ ଆରମ୍ଭ କରିଛି। ଦୌଡ଼, ଡିଆଁ, ମାରାଥନ୍ ଇତ୍ୟାଦି ବିଭିନ୍ନ କ୍ରୀଡ଼ାର ସମ୍ମିଶ୍ରଣ ହେଉଛି ଆଥଲେଟିକ୍ସ। IAAF ପ୍ରତିବର୍ଷ ସ୍କୁଲ ଓ କଲେଜ ପାଇଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରେ। IAAF ଅଧ୍ୟକ୍ଷ ପ୍ରାଇମୋ ନେବିଓଲୋଙ୍କ ଦ୍ୱାରା 1996 ପ୍ରଥମ ଥର ଏହି ଦିବସ ପାଳନ କରାଯାଇଥିଲା। ଲିଙ୍ଗ, ବୟସ, ସାମର୍ଥ୍ୟ କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତଙ୍କ ପାଖରେ କ୍ରୀଡ଼ାକୁ ପହଞ୍ଚାଇବା ଲାଗି ଏହା ଫୋକସ୍ କରେ। ଜାଣିଛ ପିଲାମାନେ, ପ୍ରତି ବର୍ଷ 1948 ଠାରୁ ମେ 8 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଇଥାଏ ବିଶ୍ୱ ରେଡ଼କ୍ରସ୍ ଦିବସ। ଏହି ଦିବସ ରେଡ଼କ୍ରସ୍ର ପ୍ରତିଷ୍ଠାତା ତଥା ଶାନ୍ତି ପାଇଁ ପ୍ରଥମ ନୋବେଲ ପୁରସ୍କାର ବିଜୟୀ ଡାକ୍ତର ହେନେରି ଡୁନାଣ୍ଡଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଇଥାଏ। ସେ 1828 ମେ 8 ତାରିଖରେ ଜେନେଭାରେ ଜନ୍ମଗ୍ରହଣ କରିଥିଲେ। 1984 ଠାରୁ ଏହି ରେଡ଼କ୍ରସ୍ ଦିବସ ବିଶ୍ୱ ରେଡ଼କ୍ରସ୍ ଦିବସ ଭାବେ ପାଳନ କରାଯାଇଆସୁଅଛି।

ଜାଣିଛ ପିଲାମାନେ, ମହାରଣା ପ୍ରତାପ 1540 ମସିହା ମେ ମାସ 9 ତାରିଖରୁ 1597 ମସିହା ଜାନୁଆରୀ 29 ତାରିଖ ପର୍ଯ୍ୟନ୍ତ ମେୱାରର ଶାସନକର୍ତ୍ତା ଥିଲେ। ଏହି ଅଞ୍ଚଳ ଭାରତର ଉତ୍ତର ପଶ୍ଚିମରେ ଅବସ୍ଥିତ, ଯାହା ଏବେ ରାଜସ୍ଥାନ ନାମରେ ପରିଚିତ। ତାଙ୍କ ଜନ୍ମଦିନ ଉତ୍ସବ ଜ୍ୟେଷ୍ଠ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପୁରା ଉତ୍ସାହର ସହ ପାଳନ କରାଯାଏ। ସେ ହେଉଛନ୍ତି ମହାରାଣୀ ଜୟବନ୍ତା ବାଈ ଏବଂ ଉଦୟ ସିଂହଙ୍କର ଜ୍ୟେଷ୍ଠ ପୁତ୍ର। ସେ ସିସୋଦିଆ ବଂଶର ରାଜପୁତ ବଂଶଧର ଥିଲେ। ସେ ହେଉଛନ୍ତି ସିସୋଡ଼ିଆ କୁଳର ରାଜପୁତ ରାଜା। ମହାରଣା ପ୍ରତାପ ସିଂହ ହେଉଛନ୍ତି ଜଣେ ନିର୍ଭୟ ଯୋଦ୍ଧା ଏବଂ ବିଚକ୍ଷଣ ବୁଦ୍ଧିରେ ଚତୁର। ସେ ସଫଳତାର ସହିତ ମହାନ ଶକ୍ତିଶାଳୀ ସେନା ମୋଗଲ ସହ ଯୁଦ୍ଧ କରି ମରିବା ପର୍ଯ୍ୟନ୍ତ ନିଜ ପ୍ରଜାମାନଙ୍କୁ ରକ୍ଷା କରିଥିଲେ।

0: ଜାଣିଛ ପିଲାମାନେ, ଗୋପାଳ କୃଷ୍ଣ ଗୋଖଲେ ଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ କର୍ଣ୍ଣଧାର, ଭାରତୀୟ ଜାତୀୟ କଂଗ୍ରେସର ଜଣେ ଦକ୍ଷ ନେତା, ଜଣେ ସମାଜ ଓ ରାଜନୈତିକ ସଂସ୍କାରକ ଭାବେ ତାଙ୍କର ସୁଖ୍ୟାତି ରହିଥିଲା। ଅହିଂସା ଓ ସଂସ୍କାର ଭଳି ଦୁଇଟି ନୀତିକୁ ସେ ସର୍ବଦା ଗ୍ରହଣ କରିଆସୁଥିଲେ। 1866 ମସିହା ମେ ମାସ 9 ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ଅନ୍ତର୍ଗତ କୋଠଲୁକ୍ଠାରେ ସେ ଜନ୍ମଗ୍ରହଣ କରିଥିଲେ। କୋଠଲୁକ୍ଠାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ବମ୍ବେରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେତେବେଳେ ସ୍ନାତକ ଡିଗ୍ରୀ ହାସଲ କରିବାରେ ମାତ୍ର କେଇଜଣ ଭାରତୀୟମାନଙ୍କ ମଧ୍ୟରେ ଗୋଖଲେ ଥିଲେ ଅନ୍ୟତମ। ସ୍ନାତକ ଡିଗ୍ରୀ ପରେ 1884 ସେ ପୁନାସ୍ଥିତ ଫର୍ଗୁସନ୍ କଲେଜରେ ଇତିହାସ ଓ ରାଜନୈତିକ ଅର୍ଥନୀତିର ପ୍ରଫେସର ଭାବେ 1902 ପର୍ଯ୍ୟନ୍ତ କାମ କଲେ। ଏହି ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। କିଛି ବର୍ଷ ଧରି ସେ ଯୁଗ୍ମ ସମ୍ପାଦକ ପଦବୀରେ ରହିବା ପରେ 1905 ମସିହାରେ ବନାରସ ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ। ଦେଶ ପ୍ରତି ବଦାନ ଥିବା ଏହି ମହାନ ବ୍ୟକ୍ତିଙ୍କର 1915 ମସିହା ଫେବୃଆରୀ ମାସ 19 ତାରିଖରେ ପରଲୋକ ଘଟିଥିଲା। ପିଲାମାନେ, ତୁମେମାନେ ଜାଣିଛ, ପ୍ରତି ବର୍ଷ ମେ ମାସ ଓ ଅକ୍ଟୋବର ମାସର ଦ୍ୱିତୀୟ ଶନିବାର ଦିନ ପାଳନ କରାଯାଏ ପ୍ରବାସୀ ପକ୍ଷୀ ଦିବସ।
1: ଜାଣିଛ ପିଲାମାନେ, 2006 ମସିହାରେ ଜାତିସଂଘ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ସପ୍ତାହାନ୍ତରେ ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ପାଳନ କରିବାକୁ ସ୍ଥିର କରିଥିଲା। ବିଶ୍ୱର ବିଭିନ୍ନ ଅଞ୍ଚଳ ମଧ୍ୟରେ ପ୍ରବାସୀ ସମ୍ପର୍କ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଜାତିସଂଘର ଆଫ୍ରିକୀୟ ୟୁରେସିଆନ୍ ପ୍ରବାସୀ ପକ୍ଷୀ ସଂରକ୍ଷଣ ଚୁକ୍ତିନାମା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯାଇଥିଲା। ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ କାର୍ଯ୍ୟକ୍ରମ 118 ଦେଶରେ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ ପ୍ରବାସୀ ପକ୍ଷୀ ଦିବସ ଭାବରେ ବେଶ୍ ଜଣାଶୁଣା ଥିଲା। ଏହି କାର୍ଯ୍ୟକ୍ରମ କାନାଡ଼ା, ଯୁକ୍ତରାଷ୍ଟ୍ର, ମେକ୍ସିକୋ ମଧ୍ୟ ଏବଂ ଦକ୍ଷିଣ ଆମେରିକା ଏବଂ କାରିବିଆନ୍ର ଅନ୍ତର୍ଜାତୀୟ ସଂରକ୍ଷଣ ପ୍ରୟାସ ଏବଂ ପରିବେଶ ଶିକ୍ଷା ପାଇଁ ଉତ୍ସର୍ଗୀକୃତ।

0: ଆଜି ଆସନା ଜାଣିବା ପିଲାଏ, ଏଇ ଗ୍ରୀଷ୍ମ ପ୍ରବାହରୁ ଆମେ ରକ୍ଷା ପାଇବା କିପରି? ତୁମେ ତ ପିଲାଏ ଜାଣିଛ, ଖରାର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ସମସ୍ତେ ଏ ଖରା ପାଇଁ ଅତିଷ୍ଠ ହୋଇଗଲେଣି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଆମେ କ'ଣ କ'ଣ ସବୁ ଉପାୟ ଅବଲମ୍ବନ କରିବା, ସେ ବିଷୟରେ ଆଜି ଆସନା କିଛି ଜାଣିନେବା। ହଁ ପିଲାଏ, ତମେ ତ ଫ୍ରିଜ୍ର ପାଣି ପିଉଥିବ, ତାହେଲେ ଫ୍ରିଜ୍ ପାଣି ପିଇବା ବନ୍ଦ କରିଦିଅ। କାରଣ ଅଧିକ ଗରମ ଲାଗିଲେ ଅଧ ଗିଲାସେ ନଳ ପାଣି ଆଣି ସେଥିରେ 3-4 ଚାମଚର ଫ୍ରିଜ୍ ପାଣି ମିଶାଇକି ପିଇଲେ ବହୁତ ଭଲ ଲାଗିବ। ଆଉ ତୁମର ଗଳା ଦରଜ ହେବ ନାହିଁ, କିମ୍ବା ଥଣ୍ଡା କି ଛିଙ୍କ ହେବାର ଭୟ ମଧ୍ୟ ରହିବ ନାହିଁ। ଆଉ ଗୋଟିଏ କଥା ପିଲାଏ, ମନେ ରଖିଥାଅ, ଖରାକୁ ଯିବା ପୂର୍ବରୁ ପାଣି ପିଇବା ନିହାତି ଦରକାର। ଆଉ ଘରକୁ ଫେରିବା ପରେ ମଧ୍ୟ ଦହି ପାଣି କିମ୍ବା ଲେମ୍ବୁ ପାଣି ଯେମିତି ପିଇବା ପାଇଁ ମୋଟେ ଭୁଲିବ ନାହିଁ। ବେଳେବେଳେ ଆମେ ପରେ ପାଣି ପିଇବା କହି ଭୁଲିଯାଉ, କିନ୍ତୁ ଏମିତି କଲେ ଆମର ତୃଷାକ୍ତ ବଢ଼ିବାରେ ଲାଗିବ ଏବଂ ଆମେ ସଂଜ୍ଞାହୀନ ବା ସେନ୍ସଲେସ୍ ହୋଇଯିବାର ମଧ୍ୟ ଭୟ ରହିଥାଏ। ଦୁଇ ପ୍ରହରରେ ତୁମେମାନେ ଯେତେବେଳେ ଖାଦ୍ୟ ଖାଅ ସେତେବେଳେ ତୁମେ ଦହି ସହିତ ଖାଦ୍ୟ ଖାଅ। ଆଉ ଆମ ଶରୀରରେ ଜଳୀୟ ଅଂଶ ପରିମାଣକୁ ଏହା ସଦା ସର୍ବଦା ଠିକ୍ ରଖେ। ବୟସ୍କ ଲୋକ ଡାକ୍ତରଙ୍କ ପରାମର୍ଶ ନେଇ ଦହି ଖାଇବା ଉଚିତ। ଚା କିମ୍ବା କଫି ଏହିପରି ସବୁ ପାନୀୟ ଠାରୁ ଖରାଦିନରେ ଦୂରରେ ରହିବା ଭଲ। ହଁ ପିଲାଏ, ତୁମେ ସବୁ ତରଭୁଜ, ପଇଡ଼ ପାଣି, ନଡ଼ିଆ ପାଣି, ଆଖୁରସ ଯେତେ ସମ୍ଭବ ଅଧିକରୁ ଅଧିକ ଏହି ଖରାଦିନରେ ପିଇଲେ ଯାଇ ତୁମେ ଏହି ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିପାରିବ। ଜାଣିଛ ପିଲାମାନେ, ଯୋଗ ପ୍ରାଚୀନ ଭାରତରେ ପ୍ରାୟ 6000 ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର, ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି। ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି। ଏହାର ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଓ ଜୈନ ଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି। ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ। ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ। ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେ ସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ। ଋଗ୍ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ। ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ। ବୌଦ୍ଧ ସୂତ୍ରମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି। ତେବେ ପତଞ୍ଜଳିକ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବ୍ୟାଖ୍ୟା କରିଥାଏ। ବୈଦିକ ଷଡ଼ଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳିକ ଯୋଗସୂତ୍ର ଉପରେ ଆଧାରିତ। ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବଦ୍ ଗୀତାରେ ମଧ୍ୟ ବିସ୍ତୃତ ବର୍ଣ୍ଣନା ରହିଛି। ଯୋଗ ହେଉଛି ସାଧନାର, ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା। ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ। ପିଲାମାନେ ଏବେ ଆସନା ଫ୍ଲାୱାର୍ସ ନେମ୍ ବା ଫୁଲର ନାମ ଇଂରାଜୀରେ କହି ଶିଖିବା ଓ ଲେଖି ଶିଖିବା। MARYGOLD ମେରିଗୋଲ୍ଡ, SUNFLOWER ସନ୍ଫ୍ଲାୱାର, JASMINE ଜସ୍ମିନ, LILY ଲିଲି, ROSE ରୋଜ, LOTUS ଲୋଟସ, ORCHID ଅର୍ଚିଡ, HIBISCUS ହିବିସ୍କସ, TULIP ଟୁଲିପ, DAISY ଡେଜି, LAVENDER ପିଲାମାନେ ଏବେ ଆସନା ଐକାର ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। ତରେ ଐକାର ତୈଳ ତୈଳ, ବରେ ଐକାର ବୈ ଧ ବୈଧ, ଜରେ ଐକାର ଜୈବ ଜୈବ, କରେ ଐକାର କୈଳରେ ଆକଳଳା ଦନ୍ତେସ କୈଳାସ, ତାଲବେଶରେ ଐକାର ସଇ ତାଲବେଶ ବ ଶୈଶବ, ତାଲବେଶରେ ଐକାର ସଇ କତ ସୈକତ, ବରେ ଐକାର ବୈ ତାଲବେଶରେ ଆକାର ସା ଖ ବୈଶାଖ, ତାଲବେଶରେ ଐକାର ସଇ ବରେ ଆକାର ବା ଳ ଶୈବାଳ, ଦନ୍ତେଶରେ ଐକାର ସଇ ନରେ ହର୍ଷିକର ନି କ ସୈନିକ, ଦରେ ଐକାର ଦୈ ବ ଦୈବ, ତାଲବେଶରେ ଐକାର ସଇ ଳ ଶୈଳ, ବରେ ଐକାର ବୈ ର ବୈର, ବରେ ଐକାର ବୈ ଠ ବୈଠ। ପିଲାମାନେ ଆଜି ଆସ ନା ବୁଲିଯିବା ଡୁଡୁମା ଜଳପ୍ରପାତ। ତମକୁ କହୁଛନ୍ତି ପ୍ରୟାଗ ମହାତୁ।
1: ପିଲାମାନେ ଏବେ ଆସ ବୁଲିଯିବା ସୌନ୍ଦର୍ଯ୍ୟର ଗନ୍ତାଘର ଡୁଡୁମା। ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାରେ ଅବସ୍ଥିତ ଡୁଡୁମା ଜଳପ୍ରପାତ ଅପରୂପ ସୌନ୍ଦର୍ଯ୍ୟ ଓ ପ୍ରକୃତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ସବୁଜିମା ପରିବେଷ୍ଟିତ ଏହି ଜଳପ୍ରପାତ ସଦାସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ସୁଉଚ୍ଚ 157.5 meters ଖସୁଥିବା ଜଳସ୍ରୋତର ମନୋରମ ଦୃଶ୍ୟ ଅତୀବ ମନୋହର। କୋରାପୁଟ ଠାରୁ ପ୍ରାୟ 90 kilometers ଦୂରରେ ଅବସ୍ଥିତ ମାଛକୁଣ୍ଡ ନଦୀ ଉପରେ ଡୁଡୁମା ଜଳପ୍ରପାତ ବିଦ୍ୟମାନ। ପାହାଡ଼ ପର୍ବତ ସବୁଜିମାକୁ ଚିରି ଦେବା ଭଳି ଦୃଶ୍ୟମାନ ହେଉଥିବା ପ୍ରପାତର ଶୁଭ୍ର ସ୍ରୋତ ପର୍ଯ୍ୟଟକଙ୍କ ମନକୁ ପୁଲକିତ କରିବାର ଯଥେଷ୍ଟ କ୍ଷମତା ରଖେ। ତେବେ ଜଳପ୍ରପାତ ନିକଟରେ ନଦୀର ଶଯ୍ୟା ବହୁ ଗଭୀରରେ ରହିଥିବାରୁ ବହୁ ପର୍ଯ୍ୟଟକ ଜଳପ୍ରପାତର ପ୍ରକୃତ ଦୃଶ୍ୟକୁ ଦେଖିବାରେ ବଞ୍ଚିତ ହୋଇଥାନ୍ତି। ଆନ୍ଧ୍ର ପାର୍ଶ୍ୱ ଏବଂ ଓଡ଼ିଶା ପାର୍ଶ୍ୱକୁ ଏହି ପ୍ରପାତର 2 ଧାର ରହିଛି। ଜଳପ୍ରପାତରୁ ପ୍ରାୟ 3 kilometers ଦୂରରେ ମାଛକୁଣ୍ଡ ଜଳ ଅଭଣ୍ଡାର ଓ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରହିଛି। 1955 August ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏଠାରେ ଥିବା 6 ଟର୍ବାଇନ୍ ନିରନ୍ତର ଘୁରି ଦୈନିକ 120 MW ବିଦ୍ୟୁତ ଉତ୍ପାଦନ କରିଥାନ୍ତି। ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସମ୍ପର୍କରେ ରୁଚି ରଖୁଥିବା ଏବଂ ଏ ସମ୍ପର୍କରେ ଅଧିକ ଜ୍ଞାନ ଅର୍ଜନ ଆଶା ରଖୁଥିବା ପର୍ଯ୍ୟଟକ ଏହି କେନ୍ଦ୍ର ନିହାତି ଭାବରେ ଥରେ ବୁଲି ଦେଖିବା ଉଚିତ। ମାଛକୁଣ୍ଡ ଜଳ ଭଣ୍ଡାରରୁ ଉଦ୍ଭୃତ ଜଳରେ ବାଲିମେଳା ଠାରେ ପୁଣି ଏକ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରହିଛି। ମାଛକୁଣ୍ଡ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ଉଞ୍ଚରେ ବସି ତଳକୁ ଖସିବା ଅତ୍ୟନ୍ତ ଆନନ୍ଦଦାୟକ। ଏହି ବସ୍ତି ସଦାସର୍ବଦା ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି। ଅନକାଟେ ଡେଲିରେ ପ୍ରତି ଗୁରୁବାର ବସୁଥିବା ସାପ୍ତାହିକ ହାଟକୁ ବଣ୍ଡା ଆଦିମ ଜନଜାତିର ପୁରୁଷ ଓ ମହିଳାମାନେ ଆସିଥାନ୍ତି। ବଣ୍ଡା ମହିଳାଙ୍କ ଫଟୋ ଉତ୍ତୋଳନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅବଶ୍ୟ ଏଥିରେ କିଛିଟା କଟକଣା ହୋଇଛି। ତେବେ ସରକାର ଏବଂ ପ୍ରଶାସନ ଠାରୁ ଓ ଆବଶ୍ୟକ ଅନୁମତି ଅଣାଯାଇ ବଣ୍ଡା ଜନଜାତି ସମ୍ପର୍କରେ ଅଧିକ ଗବେଷଣା କରାଯାଇପାରେ। ବଣ୍ଡା ଜନଜାତି ବ୍ୟବହାର କରୁଥିବା ତୀର ବିଭିନ୍ନ ହାଡ଼ରେ ତିଆରି ଗହଣା ଏପରିକି ସେମାନେ ବ୍ୟବହାର କରୁଥିବା ମହୁଲ ପେନ୍ଦମ ଲାନ୍ଦା ପରି ପାନୀୟ ସମେତ ତାଙ୍କର ଜୀବନଯାପନ ଶୈଳୀ ବିଷୟ ଗବେଷକଙ୍କୁ ବେଶ ଖୋରାକ ଯୋଗାଇଥାଏ। ଡୁଡୁମା ଜଳପ୍ରପାତ ଓ ଏହାର ପରିପାର୍ଶ୍ୱରେ ରହିଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ପାଇଁ ସର୍ବୋତ୍କୃଷ୍ଟ ସମୟ ହେଉଛି ଅକ୍ଟୋବରରୁ ଏପ୍ରିଲ। ତେବେ ଏପ୍ରିଲ ପରେ ବର୍ଷା ଋତୁ ଆରମ୍ଭ, ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ଖରାଦିନ ମଧ୍ୟ ଏଠାରେ ବିତା ଯାଇପାରେ। ଏହି ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାରେ କମ୍ ଗରମ ଅନୁଭୂତ ହୋଇଥାଏ। ଡୁଡୁମା ଜଳପ୍ରପାତ ଏବଂ ଏହାର ପରିପାର୍ଶ୍ୱ ସୌନ୍ଦର୍ଯ୍ୟ ପିପାସୁଙ୍କ ପାଇଁ ମନମୁଗ୍ଧ କରିପାରେ। ଏହା ସହ ପାଖରେ ଥିବା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଅନକା ଡେଲି ସାପ୍ତାହିକ ହାଟ ସହିତ ନନ୍ଦପୁର ଦେଇ 32 ସିଂହାସନ ଉଚ୍ଚତା ବୃଦ୍ଧି ହେଉଥିବା ଗଣେଶଙ୍କ ମୂର୍ତ୍ତି ମଧ୍ୟ ଦର୍ଶନ କରାଯାଇପାରେ। ଏହା ସହିତ ଶିମିଳିଗୁଡ଼ା ଓ କୋରାପୁଟ ଆଖପାଖରେ ରହିଥିବା ବହୁ ଦର୍ଶନୀୟ ସ୍ଥାନର ମଜା ନେଇପାରିବେ। ଡୁଡୁମା ଜଳପ୍ରପାତ କୋରାପୁଟ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 92 କିଲୋମିଟର ଦୂରରେ ହୋଇଥିବା ବେଳେ ଏହି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଜୟପୁରରୁ ଯିବା ପାଇଁ ଭଲ ସୁବିଧା ରହିଛି। ଜୟପୁରରୁ ପ୍ରାୟ 64 କିଲୋମିଟର ଦୂର ପଡ଼ିଥାଏ। ଏହା ସହ ଆନ୍ଧ୍ରର ବିଶାଖାପାଟଣାରୁ 200 କିଲୋମିଟର ଓ ଭୁବନେଶ୍ୱରରୁ ପ୍ରାୟ 770 କିଲୋମିଟର ହେବ। ଡୁଡୁମା ଜଳପ୍ରପାତ, ମାଛକୁଣ୍ଡ ଜଳଭଣ୍ଡାର ଓ ଜଳବିଦ୍ୟୁତ ଉତ୍ପାଦନ।
2: आकाशवाणी से समाचार प्रभात के साथ मैं लवली निगम। निर्वाचन आयोग ने पश्चिम बंगाल के फालता विधानसभा क्षेत्र के सभी 285 मतदान केंद्रों पर इस महीने के 21 तारीख को पुनर्मतदान का आदेश दिया। रक्षा मंत्री राजनाथ सिंह ने कहा, ऑपरेशन सिंदूर निर्णायक कार्रवाई के माध्यम से आतंकवाद खत्म करने के सरकार के दृढ़ संकल्प का प्रतीक। भारत आने वाला एक और LPG टैंकर हॉर्मुज जलडमरू मध्य में सुरक्षित पार किया। अमेरिका जर्मनी से अपने 5,000 सैनिकों को वापस बुलाएगा। मौसम विभाग ने आज पूर्वोत्तर सहित देश के कुछ हिस्सों में तेज बारिश का अनुमान व्यक्त किया। देश के मध्य भागों में गरज के साथ आंधी आने और बिजली गिरने की आशंका। और मध्य प्रदेश के पोल वॉल्टर कुलदीप कुमार ने राष्ट्रीय रिकॉर्ड बनाया। अब समाचार विस्तार से। निर्वाचन आयोग ने पश्चिम बंगाल के दक्षिण 24 परगना जिले के फालता विधानसभा क्षेत्र का मतदान रद्द कर दिया है। इस क्षेत्र के सभी 285 मतदान केंद्रों पर 21 मई को पुनर्मतदान होगा। मतगणना 24 मई को की जाएगी। एक रिपोर्ट।
3: चुनाव आयोग ने पश्चिम बंगाल के दक्षिण 24 परगना जिले के फलता विधानसभा क्षेत्र में पूरी मतदान प्रक्रिया को रद्द करने का एक असाधारण कदम उठाया है। 21 मई को सभी 285 मतदान केंद्रों, जिनमें सहायक बूथ भी शामिल हैं, पर फिर से मतदान होगा। वोटों की गिनती 24 मई को होगी। चुनाव आयोग ने बताया कि यह फैसला 29 अप्रैल को मतदान के दौरान बड़े पैमाने पर गड़बड़ी की रिपोर्टों के बाद लिया गया है। पर्यवेक्षकों की रिपोर्टों में इलेक्ट्रॉनिक वोटिंग मशीनों से छेड़छाड़, मतदाताओं को डराना धमकाना और मतदान नियमों का उल्लंघन शामिल है। कई बूथों पर बैलेट यूनिट के बटनों को जानबूझकर काली टेप से ढक दिया गया था, जिससे ठीक से मतदान नहीं हो पा रहा था। अनाधिकृत लोगों को भी मतदान केंद्रों में प्रवेश करते और दूसरों की ओर से वोट डालते हुए पाया गया। कोलकाता से संदीपन दास गुप्ता और अविरूप भट्टाचार्य की रिपोर्ट के साथ समाचार कक्ष से मैं कौशलेंद्र।
2: पश्चिम बंगाल में दक्षिण 24 परगना जिले में विधानसभा की 2 सीटों के 15 मतदान केंद्रों पर कल फिर से वोट डाले गए। मगराहाट पश्चिम के 11 और डायमंड हार्बर के 4 मतदान केंद्रों पर वोट डाले गए। कल शाम 5 बजे तक लगभग 87% मतदान हुआ। निर्वाचन आयोग ने पश्चिम बंगाल में 165 अतिरिक्त मतगणना पर्यवेक्षकों और 77 पुलिस पर्यवेक्षकों की तैनाती की है। मतगणना के दिन पुलिस पर्यवेक्षक किसी भी स्थिति में मतगणना कक्ष में प्रवेश नहीं करेंगे। पश्चिम बंगाल, असम, तमिलनाडु, केरलम और पुदुचेरी विधानसभा चुनाव की मतगणना कल सुबह 8 बजे से शुरू होगी। निर्वाचन आयोग ने इसकी सभी तैयारियां कर ली हैं। तमिलनाडु में इसके लिए 62 मतदान केंद्र बनाए गए हैं। हमारी संवाददाता ने बताया कि मतगणना के लिए 10,545 कर्मी तैनात किए जाएंगे। मतगणना प्रक्रिया को लेकर पूरे राज्य में सुरक्षा व्यवस्था कड़ी कर दी गई है। ड्यूटी पर तैनात हर व्यक्ति को QR कोड वाला एक फोटो ID कार्ड जारी किया गया है, ताकि ये सुनिश्चित हो सके कि मतगणना केंद्रों पर किसी भी तरह की गलत पहचान या धोखाधड़ी न हो। मतगणना कक्षों और EVM स्ट्रॉन्ग रूम के प्रवेश द्वार पर सबसे अंदरूनी सुरक्षा की कमान केंद्रीय सशस्त्र पुलिस बलों के हाथों में होगी। स्थानीय और राज्य पुलिस के अलावा सुरक्षा व्यवस्था को और अधिक सुदृढ़ करने के लिए मतगणना केंद्रों पर केंद्रीय सशस्त्र पुलिस बलों की 65 कंपनियां तैनात की गई हैं। राज्य में 4,87,98,833 मतदाताओं में से 85.10% मतदान दर्ज किया गया है। महिलाओं ने पुरुषों को पीछे छोड़ते हुए 2,52,59,596 वोट डाले, जबकि पुरुष मतदाताओं की संख्या 2,35,34,720 रही। चेन्नई से जॉय की रिपोर्ट के साथ समाचार कक्ष से मैं पूजा। स्नातक चिकित्सा शिक्षा में प्रवेश के लिए राष्ट्रीय पात्रता सह प्रवेश परीक्षा NEET UG आज आयोजित की जाएगी। परीक्षा दोपहर 2 बजे शुरू होगी और शाम 5 बजे समाप्त होगी। नीट के सूचना बुलेटिन के अनुसार परीक्षा केंद्र में अंतिम प्रवेश दोपहर 1:30 बजे तक होगा। राष्ट्रीय परीक्षा एजेंसी वर्ष 2019 से NEET UG परीक्षा का आयोजन

0: of Germany. IMD forecasts heavy rainfall over some parts of northeastern and peninsular India. Central plains to witness thunderstorms and lightning today. And Madhya Pradesh pole vaulter Kuldeep Kumar breaks national record at Bhubaneswar. And with that, we end the morning news. Have a great day.
1: ଏତେବେଳେ ସେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆଜିର କଣ୍ଠଶିଳ୍ପୀ ଶରତ ନାୟକ
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଥମେ ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ସଙ୍ଗୀତା ମାସୀଙ୍କ କଣ୍ଠରୁ ଗୀତ ରଚନା କରିଛନ୍ତି ସୁରେଶ କୁମାର ଦାସ

0: ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣିଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ। ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଲ୍ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ସୁଗମ ସଙ୍ଗୀତରେ କଣ୍ଠଶିଳ୍ପୀମାନେ ହେଲେ ସଙ୍ଗୀତ ମାସି ଏବଂ ରାଜାରଥ। ଗୀତ ରଚନା କରିଛନ୍ତି ସୁରେଶ କୁମାର ଦାସ।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ସଙ୍ଗୀତା ମାସି ଏବଂ ରାଜା ରଥ। ଗୀତଗୁଡ଼ିକ ରଚନା କରିଥିଲେ ସୁରେଶ କୁମାର ଦାସ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣିବା କିଷାନ ଗୀତ, ଉପସ୍ଥାପନାରେ ରାଜେନ୍ଦ୍ର ମାଝୀ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।

0: ଧ୍ୟାନ ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
0: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ।

0: ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
3: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
2: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
3: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
2: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
3: ହଁ, 8700001।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, ଡିଏବି ସ୍କୁଲ ଲେନ, ବିଶ୍ରା ରୋଡ, ରାଉରକେଲା। ମୋବାଇଲ ନମ୍ବର 9861088844।
1: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁ ବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣିଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ। ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ 11 ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ 11 ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
0: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେମା ସଙ୍ଗୀତ କାର୍ଯ୍ୟକ୍ରମରେ। ବାହାରେ ନେତା କଥାଚିତ୍ରର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ।

0: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି ତାହେଲେ ଆଉ ଡେରି କାହିଁକି କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ ସମୟ ସକାଳ 8ଟାରୁ ଦିନ 11ଟା ମୋବାଇଲ ନମ୍ବର 7873819988 ଏବଂ 9437109907 ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907 ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ କଥାଚିତ୍ର ପ୍ରେମ ରଗ୍ରୁ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର

କାର୍ଯ୍ୟକ୍ରମରେ ପରବର୍ତ୍ତୀ କଥାଚିତ୍ର କାଲାପଥରରୁ ଆସନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା। କଣ୍ଠଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

0: ଶୁଣିଛ? ଭାବୁଛି ଆମ ବିଜନେସଟା ଆଉ ଟିକେ ବଢିଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱର୍କ ଦେଶର ସବୁଆଡେ ଅଛି।
0: ସେଥିରେ ମୋର କଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯେଉଁ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଆମେ ସମସ୍ତେ ଏକଥା ଜାଣିଛେ, ଯୁଗ ଯୁଗ ଧରି ମାନବ ସମାଜ ପୁରୁଷ ଓ ନାରୀକୁ ନେଇ ଗଠିତ। ଉଭୟଙ୍କର ଦାନରେ ସମାଜ ସଦାପୃଷ୍ଟ। ସମାଜକୁ ସରସ, ସୁନ୍ଦର ଓ ସଂସ୍କୃତିବନ୍ତ କରିବା ପାଇଁ ପୁରୁଷ ସହିତ ନାରୀ ସମତାଳରେ କାର୍ଯ୍ୟ କରିଥାଏ। ପୁରୁଷ ଓ ନାରୀର ସମନ୍ୱୟରେ ହିଁ ମାନବ ସମାଜର ଆତ୍ମପ୍ରକାଶ। ନାରୀ ବିନା ସମାଜର ସାମଗ୍ରିକ ଉନ୍ନତି କଳ୍ପନା କରିହେବ ନାହିଁ। ନାରୀ କେବଳ ପୁରୁଷର କ୍ରୀଡ଼ନକ ନୁହେଁ, ଜୀବନ ଅଧ୍ୟାୟର ପ୍ରତ୍ୟେକ ପଂକ୍ତିରେ ପୁରୁଷ ସହ ଅକ୍ଷର ରୂପେ ସଂଯୋଜିତ। ନାରୀର କଲ୍ୟାଣରେ ଦେଶ ଓ ଜାତିର କଲ୍ୟାଣ। ଯଥାର୍ଥରେ ମହର୍ଷି ମନୁ କହିଥିଲେ, ଯତ୍ର ନାର୍ଯ୍ୟସ୍ତୁ ପୂର୍ଯ୍ୟନ୍ତେ ରମନ୍ତି ତତ୍ର ଦେବତାହା।

ଈଶ୍ୱର ସୃଷ୍ଟିରେ ବିଦ୍ୟା ହିଁ ମନୁଷ୍ୟର ଦେବତା। ତେଣୁ ମାତୃଦେବୀର ଆଶୀର୍ବାଦ ପାଇଁ ଦେଶର ନାରୀ ଶିକ୍ଷା ସ୍ୱାଗତ ଯୋଗ୍ୟ। ତେବେ ଭଉଣୀମାନେ, ଯଦି ଆମେ ଗ୍ରାମାଞ୍ଚଳକୁ ଦେଖିବା, ଏବେ ବି ମଧ୍ୟ ସେଠାକାର ମହିଳାମାନେ ଅଶିକ୍ଷିତ। ତା ଛଡ଼ା ଭଉଣୀମାନେ, ଭାରତ ହେଉଛି ପୃଥିବୀର ଏକମାତ୍ର ଦେଶ ଯେଉଁ ଦେଶର ସଂସ୍କୃତିରେ ନାରୀକୁ ଉଚ୍ଚ ସମ୍ମାନ ଦିଆଯାଇଛି। ହିନ୍ଦୁର ବିଶ୍ୱାସରେ ମନୁଷ୍ୟ ଈଶ୍ୱରଙ୍କର ଅମୃତ ପ୍ରକାଶ, ନାରୀ ନାରାୟଣୀ, ସେ ଶକ୍ତି ସ୍ୱରୂପା। ନାରୀ ସମାଜର କଲ୍ୟାଣ ଲାଗି ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିଥାଏ। ସେଥିପାଇଁ ନାରୀଟିଏ ଶିକ୍ଷା ପାଇବା ଅତ୍ୟନ୍ତ ଜରୁରୀ। ସନ୍ତାନ ପାଳନ ନାରୀ ଧର୍ମ, ଏ କ୍ଷେତ୍ରରେ

0: ଶିକ୍ଷିତା ମାତା ଅଶିକ୍ଷିତା ମାତାଠାରୁ ବହୁ ଭାବରେ ଅଗ୍ରଗାମିନୀ। ନାରୀ ଜାତିର ବହୁମୁଖୀ କର୍ମ ଯୋଜନା ରହିଛି, ସେଥିପାଇଁ ନାରୀକୁ ଶିକ୍ଷିତ ହେବା ଅତ୍ୟନ୍ତ ଜରୁରୀ। ତେବେ ବର୍ତ୍ତମାନ ଆସନ୍ତୁ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମେ ଆମର ଅତିଥିଙ୍କ ସହ ଆଲୋଚନା କରିବା, ଗ୍ରାମାଞ୍ଚଳରେ ନାରୀ ଶିକ୍ଷିତ ହେବା କେତେ ଜରୁରୀ, ଏ ବିଷୟବସ୍ତୁ ଉପରେ ଆମେ ଅଧିକ କିଛି ଆଲୋଚନା କରିବା। ହେଲେ ତା ପୂର୍ବରୁ ଆସନ୍ତୁ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥିଙ୍କର ବିଶେଷ ପରିଚୟଟି ଜାଣି ରଖିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡ଼ାମ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି, ଗ୍ରାମାଞ୍ଚଳରେ ମହିଳାମାନେ ଶିକ୍ଷିତ ହେବା କେତେ ଜରୁରୀ। ତେବେ ଏ ବିଷୟବସ୍ତୁକୁ ନେଇ ଆମେ ଆପଣଙ୍କ ସହିତ ଆଗକୁ ଆଲୋଚନା କରିବୁ, ହେଲେ ତା ପୂର୍ବରୁ ଆପଣଙ୍କର ବିଶେଷ ପରିଚୟଟି ଜାଣିବାକୁ ଚାହୁଁ।
1: ନମସ୍କାର, ମୋ ନାଁ ମୋନାଲିସା ଦାସ, ମୁଁ ସେକ୍ଟର 2 ରାଉରକେଲାର ନିବାସୀ।
0: ତେବେ ମ୍ୟାଡ଼ାମ, ଏଠି ତ ଆପଣ ଆମର ବିଷୟବସ୍ତୁଟି ଜାଣିଲେ, ତେବେ ଆପଣଙ୍କର ଏଠି ମତାମତ କ'ଣ ରହିବ, ମାନେ ଗ୍ରାମାଞ୍ଚଳରେ ମହିଳାମାନେ ଶିକ୍ଷିତ ହେବା କେତେ ଜରୁରୀ, ଆପଣ ଏଠି କ'ଣ କହିବାକୁ ଚାହିଁବେ?
1: ଗ୍ରାମାଞ୍ଚଳରେ ମହିଳା ଶିକ୍ଷା ଅତ୍ୟନ୍ତ ଆବଶ୍ୟକ, କାରଣ ଏହା କେବଳ ଜଣେ ବ୍ୟକ୍ତିକୁ ନୁହେଁ, ସମଗ୍ର ପରିବାର ଓ ସମାଜକୁ ପରିବର୍ତ୍ତନ କରେ। ଜଣେ ଶିକ୍ଷିତ ମହିଳା ନିଜ ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ଅବସ୍ଥାକୁ ଉନ୍ନତି କରିପାରନ୍ତି। ସେ ସଚେତନ ହୋଇ ସଠିକ୍ ନିଷ୍ପତ୍ତି ନେବାରେ ସମ୍ମୁଖ ହୁଅନ୍ତି। ତେଣୁକରି ଗ୍ରାମାଞ୍ଚଳରେ ମହିଳାମାନଙ୍କର ଶିକ୍ଷିତ ହେବା ନିହାତି ଜରୁରୀ।
0: ଆଚ୍ଛା, ତେବେ ଆପଣ ଏଠି କୁହନ୍ତୁ, ଜଣେ ଶିକ୍ଷିତ ମହିଳା ପରିବାରରେ କେମିତି ମାନେ ପ୍ରଭାବ ପକାନ୍ତି, ଆପଣ ଏଠି କ'ଣ କହିବେ?
1: ଜଣେ ଶିକ୍ଷିତ ମହିଳା ପରିବାରରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିପାରନ୍ତି।
0: ଆଚ୍ଛା।
1: ଆଉ ସେ ଶିଶୁମାନଙ୍କୁ ଶିକ୍ଷା ଦେବାରେ ଗୁରୁତ୍ୱ ଦିଅନ୍ତି, ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ମଧ୍ୟ ଦେଇପାରନ୍ତି, ଯାହାଫଳରେ ସଠିକ୍ ଜୀବନ ଶୈଳୀ ଗଢ଼ିପାରନ୍ତି।
0: ଆଚ୍ଛା, ମାନେ ଆପଣଙ୍କର କହିବା ଅନୁଯାୟୀ ଗ୍ରାମାଞ୍ଚଳରେ ମହିଳାଟି ଶିକ୍ଷିତ ହେବା ନିହାତି ଜରୁରୀ।
1: ଆଜ୍ଞା।
0: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ। ତେବେ ଏଠି କୁହନ୍ତୁ, ଗ୍ରାମାଞ୍ଚଳରେ ମହିଳା ଶିକ୍ଷାର ଅଭାବରେ ପ୍ରଧାନ କାରଣ ସବୁ କ'ଣ ରହିଛି, ସେ କାରଣ ଗୁଡ଼ିକ କ'ଣ କ'ଣ ରହିଛି ସେ ବିଷୟରେ ଟିକେ ବୁଝେଇକି କହିବେ ଆପଣ?
1: ଆଜ୍ଞା। ଶ୍ରୋତା ଭଉଣୀମାନେ, ଯେମିତି ଆପଣ ଜାଣିଥିବେ, ଶିକ୍ଷା ହେଉଛି ଉନ୍ନତିର ପ୍ରଥମ ସ୍ତର। ତ ମହିଳାମାନେ ଯେତେବେଳେ ଶିକ୍ଷିତ ହେବେ, ସେମାନେ ଜାଣିପାରିବେ ଦରିଦ୍ରତା, ସାମାଜିକ କୁସଂସ୍କାର, ଶିଶୁ ବିବାହ ଓ ଲିଙ୍ଗ ଭେଦଭାବ, ଏହା ସବୁ ମୁଖ୍ୟ କାରଣ ରହୁଛି।
2: କେତେକ ସ୍ଥାନରେ ଏଯାବତ୍ ମନେ ହୁଏ ଯେ ଝିଅମାନେ ଶିକ୍ଷା ପାଇବା ଆବଶ୍ୟକ ନୁହେଁ।
0: ଆଚ୍ଛା, ତେବେ ମହିଳା ଶିକ୍ଷା ଦେଶର ଶିକ୍ଷାରେ ମାନେ କିପରି ସାହାଯ୍ୟ କରିଥାଏ, ଏଠି ଆପଣ ଆମର ଏହି କାର୍ଯ୍ୟକ୍ରମରେ ଶ୍ରୋତା ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ?
1: ଭଉଣୀମାନେ, ମୁଁ ଏହା କହିବାକୁ ଚାହିଁବି କି ଯେତେବେଳେ ମହିଳାମାନେ ଶିକ୍ଷିତ ହୁଅନ୍ତି, ସେମାନେ କାମ କରିପାରନ୍ତି, ଆର୍ଥିକ ଭାବେ ସ୍ୱାଧୀନ ହୁଅନ୍ତି। ତେଣୁକରି ମହିଳା ଶିକ୍ଷା ଦେଶର ଶିକ୍ଷାରେ ଏହିଭଳି ଭାବରେ ସାହାଯ୍ୟ କରିଥାଏ, ଏହା ଦେଶକୁ ଶୃଙ୍ଖଳିତ ମଧ୍ୟ କରେ।
0: ଆଚ୍ଛା, ତେବେ ଶିକ୍ଷିତ ମହିଳା ଓ ଶିଶୁ ସ୍ୱାସ୍ଥ୍ୟର ମଧ୍ୟରେ କେମିତି କ'ଣ ସମ୍ପର୍କ ରହିଛି ସେ ବିଷୟରେ କିଛି କହିବେ?
1: ଆଜ୍ଞା। ଶିକ୍ଷିତ ମହିଳାମାନେ ନିଜ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଟୀକାକରଣ ପ୍ରତି ଅଧିକ ସଚେତନ ହୁଅନ୍ତି, ଯାହା ଶିଶୁମାନଙ୍କ ମୃତ୍ୟୁ ହାରେ କମାଏ। ତେଣୁକରି ଶିକ୍ଷିତ ହେବା ମହିଳାମାନଙ୍କର ନିହାତି ଆବଶ୍ୟକ।
0: ମାନେ ଆପଣଙ୍କର କହିବାର ଯେ ମହିଳାଟିଏ ଶିକ୍ଷିତ ହେଲେ ସେ ନିଜ ପରିବାରକୁ ସୁରୁଖୁରୁରେ ସେ ଚଳାଇ ପାରିବ?
1: ଆଜ୍ଞା।
0: ଆଚ୍ଛା, ତେବେ ଗ୍ରାମାଞ୍ଚଳରେ ମହିଳାମାନେ ଶିକ୍ଷିତ ହେଲେ ସାମାଜିକ ପରିବର୍ତ୍ତନ କେମିତି ହୋଇଥାଏ, ଏଠି କ'ଣ କହିବାକୁ ଚାହିଁବେ?
1: ଆଜ୍ଞା। ଯେମିତି ଭଉଣୀମାନେ ଆପଣ ଜାଣିଥିବେ, ଗ୍ରାମାଞ୍ଚଳ ଜାଗା ଗୁଡ଼ାକରେ ମହିଳାମାନେ ଶିକ୍ଷା ନ ପାଇବା ଯୋଗୁଁ ବାଲ୍ୟ ବିବାହ ବହୁମାତ୍ରାରେ ଦେଖାଯାଉଛି। ତେଣୁକରି ଯେତେବେଳେ ମହିଳାମାନେ ଶିକ୍ଷିତ ହେବେ, ସେମାନେ ଅନ୍ୟାୟ ଓ କୁସଂସ୍କାର ବିରୋଧରେ ସ୍ୱର ଉଠାଇ ପାରିବେ, ଶିଶୁ ବିବାହ, ଦହେଜ ପ୍ରଥା ଏଇଭଳି ପ୍ରଥାମାନଙ୍କୁ ମଧ୍ୟ କମାଇ ପାରିବେ। ତେଣୁକରି ଗ୍ରାମାଞ୍ଚଳରେ ମହିଳାମାନଙ୍କର ଶିକ୍ଷିତ ହେବା ନିହାତି ଆବଶ୍ୟକ।
0: ଆଚ୍ଛା, ତେବେ ମହିଳା ଶିକ୍ଷା ଆର୍ଥିକ ସ୍ୱାଧୀନତାକୁ କିପରି ବୃଦ୍ଧି କରିଥାଏ?
1: ଶିକ୍ଷିତ ମହିଳାମାନେ ଚାକିରି କିମ୍ବା ବ୍ୟବସାୟ କରିପାରନ୍ତି। ଏହି ଚାକିରି କିମ୍ବା ବ୍ୟବସାୟ କରିବା ପାଇଁ ତାଙ୍କୁ ଯେଉଁ ଜ୍ଞାନ ଅର୍ଜନ କରିବାକୁ ପଡ଼େ, ସେଇଟାରୁ ମହିଳାମାନେ ବହୁତ ଉନ୍ନତି କରନ୍ତି। ସେମାନେ ନିଜ ଆର୍ଥିକ ସ୍ଥିତିକୁ ସୁଧାରି ପରିବାରକୁ ସହାୟତା କରନ୍ତି, ଯାହାଫଳରେ ପରିବାରରେ ଆସୁଥିବା ଫ୍ୟୁଚର ଛୁଆମାନଙ୍କୁ ବହୁତ ସୁବିଧା ହୋଇଥାଏ।
0: ଆଚ୍ଛା, ଆପଣ ତ ଏଠି ବହୁତ ବଢ଼ିଆ କଥା କହିଲେ। ତେବେ ସରକାରଙ୍କର କେମିତି କ'ଣ ପଦକ୍ଷେପ ରହିଛି ସେ ବିଷୟରେ କିଛି କହିବେ?
1: ଆଜ୍ଞା। ସରକାର ମଧ୍ୟ ନାରୀ ଶିକ୍ଷା ପାଇଁ ବହୁତ ସୁବିଧା କରିଦେଇଛି, ଯେଉଁଟା କି ଯେମିତି ଆପଣ ଜାଣିଥିବେ ବିଭିନ୍ନ ଯୋଜନା ମାଧ୍ୟମରେ ଝିଅମାନଙ୍କୁ ମାଗଣା ଶିକ୍ଷା, ଛାତ୍ରବୃତ୍ତି ଓ ସୁବିଧା ଦିଆଯାଉଛି। ଏହିଭଳି ବହୁତ ସାରା ସ୍କିମ୍ସ ମଧ୍ୟ ରହୁଛି।
0: ଆଚ୍ଛା, ପରିବାରର ଭୂମିକା କେତେ ଦରକାର?
2: ପରିବାର ହେଉଛି ପ୍ରଥମ ପାଠଶାଳା। ଯଦି ପରିବାରର ସମର୍ଥନ ରୁହେ ତେବେ ଝିଅମାନେ ନିଶ୍ଚିତ ଭାବେ ଆଗକୁ ବଢ଼ିପାରିବେ। ତେଣୁକରି ପରିବାରର ଭୂମିକା ଅତ୍ୟଧିକ ଦରକାରୀ।
0: ତେବେ ମହିଳା ଶିକ୍ଷା ଓ ଜନସଂଖ୍ୟା ନିୟନ୍ତ୍ରଣର ମଧ୍ୟରେ କେମିତି କ'ଣ ସମ୍ପର୍କ ରହିଛି ସେ ବିଷୟରେ କିଛି କହିବେ?
1: ବହୁତ ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଲେ। ଏହା ରହିବ କି ଏଇଟା ଅତ୍ୟନ୍ତ ଗଭୀର ସମ୍ପର୍କ। ଯେତେବେଳେ ଜଣେ ମହିଳା ଶିକ୍ଷିତ ହୁଅନ୍ତି ସେ ନିଜ ସ୍ୱାସ୍ଥ୍ୟ, ପରିବାର ଯୋଜନା ଓ ସନ୍ତାନଙ୍କ ଭବିଷ୍ୟତ ବିଷୟରେ ଅଧିକ ସଚେତନ ହୁଅନ୍ତି। ସେ ଶିଶୁ ବିବାହର ବିରୋଧ କରିପାରନ୍ତି ଓ ବିବାହ ପରେ ସଠିକ୍ ସମୟରେ ମାତୃତ୍ୱକୁ ଗ୍ରହଣ କରନ୍ତି। ଏହା ଫଳରେ ଯେମିତିକି ଆପଣ ଜାଣିଥିବେ ସେ କମ୍ ସନ୍ତାନ ନେବାକୁ ଇଚ୍ଛା କରନ୍ତି କିନ୍ତୁ ସେମାନଙ୍କୁ ଭଲ ଶିକ୍ଷା ଓ ଲାଳନ ପାଳନ ଦେଇପାରନ୍ତି। ଏହା ଦେଶର ସମ୍ପତ୍ତିରେ ସଠିକ୍ ବ୍ୟବହାରକୁ ସମ୍ଭବ କରେ।
0: ଆଚ୍ଛା, ତେବେ ଏଠି କୁହନ୍ତୁ ମହିଳା ଶିକ୍ଷା ତାଙ୍କର ସ୍ୱାଭିମାନ ଓ ଆତ୍ମବିଶ୍ୱାସକୁ କିପରି ବୃଦ୍ଧି କରିଥାଏ ସେ ବିଷୟରେ କିଛି କହିବେ?
1: ଆଜ୍ଞା, ଶ୍ରୋତା ଭଉଣୀମାନେ ଆପଣ ଜାଣିଥିବେ ଶିକ୍ଷା ହେଉଛି ଆତ୍ମବିଶ୍ୱାସର ମୂଳ ଚାବି। ଯେତେବେଳେ ଜଣେ ମହିଳା ପଢ଼ି ଲେଖି ପାରନ୍ତି ସେ ନିଜ ଅଧିକାର ସମ୍ପର୍କରେ ଜାଣନ୍ତି, ନିଜର ମତ ଦେବାରେ ନିର୍ଭୟ ହୁଅନ୍ତି ଓ ଜୀବନର ସମସ୍ୟାକୁ ସମ୍ମୁଖୀନ କରିବାରେ ସକ୍ଷମ ହୁଅନ୍ତି। ସେ ଅନ୍ୟମାନଙ୍କୁ ଉପରେ ନିର୍ଭର କରିବାରୁ ବାହାରି ନିଜେ ନିଜ ନିଷ୍ପତ୍ତି ନେବାକୁ ଶିଖନ୍ତି। ଏହା ତାଙ୍କୁ ସ୍ୱାଭିମାନୀ ଓ ସମ୍ମାନିତ ଜୀବନ ଯାପନ କରିବାକୁ ଦିଏ।
0: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ ଆପଣ। ତେବେ ମ୍ୟାଡ଼ାମ, ଏଠି ଆପଣଙ୍କଠାରୁ ଆମେ ଜାଣିବାକୁ ଚାହୁଁ ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ କେତେ ଉପକାରୀ ବୋଲି ଆପଣ ଏଠି କ'ଣ କହିବାକୁ ଚାହିଁବେ?
1: ଆଜ୍ଞା, ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳରେ ଝିଅମାନଙ୍କ ପାଇଁ ଏକ ନୂଆ ଦ୍ୱାର ଖୋଲିଛି। ଏହା ହେଉଛି ଏକ ବହୁତ ବଢ଼ିଆ ପ୍ଲାଟଫର୍ମ ଯେଉଁଟାକୁ ୟୁଜ୍ କରିକି ବହୁତ ଆଗକୁ ବଢ଼ିପାରିବେ ଝିଅମାନେ। ଆଗରୁ ସ୍କୁଲ କିମ୍ବା କଲେଜ ବହୁତ ଦୂର ଥିବାରୁ ଶିକ୍ଷା ଅଧୁରା ରହିଯାଉଥିଲା, କିନ୍ତୁ ଏବେ ମୋବାଇଲ ଓ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ଘରେ ବସି ଶିକ୍ଷା ଗ୍ରହଣ କରିପାରୁଛନ୍ତି। ଇଣ୍ଟରନେଟ୍ରେ ବିଭିନ୍ନ ଭିଡ଼ିଓ ଲେକ୍ଚର ଆଉ ଗୁରୁଙ୍କ ଦ୍ୱାରା ମିଳୁଥିବା ଜ୍ଞାନ ଅର୍ଜନ କରି ତାଙ୍କୁ ତାଙ୍କର ନିଜର ଜ୍ଞାନଟାକୁ ବିସ୍ତାର କରିପାରୁଛନ୍ତି। ଏହା ଶିକ୍ଷାର ସମାନ ସୁଯୋଗ ଆଣୁଛି। ଏହିଭଳି ଭାବରେ ଡିଜିଟାଲ ଶିକ୍ଷା ଗ୍ରାମାଞ୍ଚଳରେ ଝିଅମାନଙ୍କ ପାଇଁ ଉପକାରୀ ହେଉଛି।
0: ଆଚ୍ଛା, ତେବେ ଏଠି କୁହନ୍ତୁ ମହିଳା ଶିକ୍ଷା ସମାଜରେ ସମାନତା କିପରି ସୃଷ୍ଟି କରିଥାଏ ଏ ବିଷୟରେ କିଛି କହିବେ?
2: ଶିକ୍ଷା ସମାନତାର ମୂଳ ଆଧାର ଯେତେବେଳେ ମହିଳା ଓ ପୁରୁଷ ଦୁହେଁ ସମାନ ଭାବରେ ଶିକ୍ଷିତ ହୁଅନ୍ତି ଆସେ, ସମାଜରେ ଲିଙ୍ଗ ଭେଦଭାବ କମିଯାଏ। ମହିଳାମାନେ ନିଜର ଅଧିକାର ଦାବି କରିପାରନ୍ତି ଓ ସମାଜରେ ସମାନ ଭୂମିକା ନେଇପାରନ୍ତି। ଏହା ସମାଜକୁ ସନ୍ତୁଳିତ ଓ ନ୍ୟାୟସଙ୍ଗତ କରେ।
0: ତେବେ ଏଠି କୁହନ୍ତୁ ଗ୍ରାମାଞ୍ଚଳରେ ଝିଅମାନେ ସ୍କୁଲ ଛାଡ଼ିବାର ପ୍ରଧାନ କାରଣ ସବୁ କ'ଣ ରହିଛି?
1: ଆଜ୍ଞା, ଗ୍ରାମାଞ୍ଚଳ ଜାଗାରେ ଝିଅମାନେ ସ୍କୁଲ ଯିବା ବନ୍ଦ କରିବା କିମ୍ବା ଛାଡ଼ିବାର ମୁଖ୍ୟ କାରଣ ହେଉଛି ଦରିଦ୍ରତା, ସୁରକ୍ଷା ଅଭାବ, ଦୂରତା ଓ ପରିବାରର ଅସଚେତନତା। କେତେକ ସ୍ଥାନଗୁଡ଼ିକରେ ଝିଅମାନେ ଘରୋଇ କାମରେ ବ୍ୟସ୍ତ ରହିଯାଆନ୍ତି ଯାହାରୁ ସେମାନେ ପଢ଼ା ଛାଡ଼ି ଦିଅନ୍ତି। ଏହି ସମସ୍ୟାମାନଙ୍କୁ ଦୂର କରିବା ପାଇଁ ସମସ୍ତଙ୍କୁ ଏକାଠି ଚେଷ୍ଟା କରିବା ଦରକାର।
0: ଆଚ୍ଛା, ଏହି ସମସ୍ୟାମାନଙ୍କର ସମାଧାନଟା ମାନେ କେମିତି ହୋଇପାରିବ ଆଉ କେମିତି ସମ୍ଭବ ହେବ ସେ ବିଷୟରେ କିଛି କହିବେ?
1: ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ସରକାର, ସମାଜ ଓ ପରିବାରର ସମସ୍ତ ବ୍ୟକ୍ତିଙ୍କୁ ଏକାଠି ପ୍ରୟାସ କରିବା ଆବଶ୍ୟକ। ସଚେତନତା କାର୍ଯ୍ୟକ୍ରମ, ମାଗଣା ଶିକ୍ଷା, ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ଓ ପରିବାରର ସମର୍ଥନ ଏହାର ମୂଳ ଉପାୟ। ଏହା ସହିତ ଝିଅମାନଙ୍କୁ ପ୍ରେରଣା ଦେବା ମଧ୍ୟ ଦରକାର।
0: ଆଚ୍ଛା, ତେବେ ମ୍ୟାଡ଼ାମ, ମୋର ଆଉ ଗୋଟିଏ ପ୍ରଶ୍ନଟିଏ ଆପଣଙ୍କ ପାଇଁ ଏଠି ରହିଛି। ମହିଳା ଶିକ୍ଷା ଓ ନେତୃତ୍ୱ ମଧ୍ୟରେ କିପରି ସମ୍ପର୍କ ରହିଛି ସେ ବିଷୟରେ କିଛି କହିବେ?
1: ଆଜ୍ଞା, ବହୁତ ବଢ଼ିଆ ପ୍ରଶ୍ନଟି ଏଇଟା। ଶିକ୍ଷା ମହିଳାଙ୍କୁ ନେତୃତ୍ୱ ଋଣ ଦିଏ। ସେମାନେ ନିଜ ଗ୍ରାମ, ସମାଜ ଓ ଦେଶର ଉନ୍ନତି ପାଇଁ ଆଗକୁ ଆସନ୍ତି। ଶିକ୍ଷିତ ମହିଳାମାନେ ଭବିଷ୍ୟତରେ ନେତା ହୋଇ ସମାଜକୁ ଠିକ୍ ଦିଗ ଦେଇପାରନ୍ତି। ଏହିଭଳି ଭାବରେ ମହିଳା ଶିକ୍ଷା ଓ ନେତୃତ୍ୱ ମଧ୍ୟରେ ସମ୍ପର୍କ ରହିଛି।
0: ଆଚ୍ଛା, ତେବେ ମହିଳା ଶିକ୍ଷା ସ୍ୱାସ୍ଥ୍ୟ ଓ ପରିଷ୍କାରତାରେ କେମିତି ପ୍ରଭାବ ପକାଇଥାଏ?
2: ଶିକ୍ଷିତ ମହିଳାମାନେ ସ୍ୱାସ୍ଥ୍ୟ ଓ ପରିଷ୍କାର ପ୍ରତି ଅଧିକ ସଚେତନ ହୁଅନ୍ତି। ସେମାନେ ସଫା ସୁତୁରା ପୋଷଣ ଓ ରୋଗ ପ୍ରତିରୋଧ ବିଷୟରେ ଜାଣନ୍ତି ଓ ନିଜ ପରିବାରକୁ ସୁସ୍ଥ ରଖନ୍ତି।
0: ଆଚ୍ଛା, ତେବେ ମହିଳା ଶିକ୍ଷା ସଂସ୍କୃତି ଓ ମୂଲ୍ୟବୋଧକୁ କିପରି ପ୍ରଭାବିତ କରିଥାଏ, ଏଠି କ'ଣ କହିବାକୁ ଚାହିଁବେ?
2: ଶିକ୍ଷିତ ମହିଳାମାନେ ସଠିକ୍ ମୂଲ୍ୟବୋଧ ଓ ସଂସ୍କୃତିକୁ ଆଗକୁ ବଢ଼ାନ୍ତି। ସେମାନେ ପରମ୍ପରା ଓ ଆଧୁନିକତାର ସମନ୍ୱୟ କରି ସମାଜକୁ ଆଗକୁ ନେଉଛନ୍ତି।
0: ଆଚ୍ଛା, ତେବେ ଏଠି କୁହନ୍ତୁ, ଗ୍ରାମ ଉନ୍ନତିରେ ମହିଳାମାନଙ୍କର ଭୂମିକା କେତେ ରହିଛି ବୋଲି ଆପଣ ଭାବୁଛନ୍ତି?
2: ଗ୍ରାମର ଉନ୍ନତିରେ ମହିଳାମାନଙ୍କର ମୂଳ ଶକ୍ତି। ସେମାନେ ଶିକ୍ଷିତ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି, ଛୋଟ ବ୍ୟବସାୟ ଇତ୍ୟାଦିର ଅଂଶ ହୋଇ ଗ୍ରାମକୁ ଆର୍ଥିକ ଭାବେ ଶକ୍ତିଶାଳୀ କରିପାରନ୍ତି। ତେଣୁକରି ଗ୍ରାମ ଉନ୍ନତିରେ ମହିଳାମାନଙ୍କର ଅତ୍ୟନ୍ତ ଭୂମିକା ଦରକାର ଥାଏ।
0: ଶେଷରେ ଆପଣ ଶ୍ରୋତାମାନଙ୍କୁ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
2: ମୋର ଏକମାତ୍ର ସନ୍ଦେଶ, ଏକ ଝିଅକୁ ଶିକ୍ଷା ଦିଅ, ସମଗ୍ର ସମାଜକୁ ଉନ୍ନତି କରାଅ। ଗ୍ରାମାଞ୍ଚଳରେ ମହିଳା ଶିକ୍ଷାକୁ ଆଗକୁ ବଢ଼ାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଯଦି ଆମେ ଏହାକୁ ଗୁରୁତ୍ୱ ଦେବା, ତେବେ ଆମ ଦେଶ ନିଶ୍ଚିତ ଭାବେ ଉନ୍ନତିର ଶିଖରକୁ ପହଞ୍ଚିଯିବ।
0: ମ୍ୟାଡ଼ାମ, ଆପଣ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତା ଭଉଣୀମାନଙ୍କୁ ଏ ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
2: ନମସ୍କାର, ଧନ୍ୟବାଦ।
0: ଭଉଣୀମାନେ, ଏହି ଆଲୋଚନାଟି ଶୁଣୁଥିଲେ ଶ୍ରୀମତୀ ମୋନାଲିସା ଦାସଙ୍କ ଠାରୁ। ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଭଉଣୀମାନେ, ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଆଜି ଆମେ ଜାଣିବା ଆମର ଏହି କାର୍ଯ୍ୟକ୍ରମରେ ଖରାଦିନେ ପିଲାଙ୍କ ସ୍ୱାସ୍ଥ୍ୟ ସୂଚନା ବିଷୟରେ କିଛିଟା କଥା। ଖରାଦିନେ ଦୀର୍ଘ ଛୁଟି ଯୋଗୁଁ ପିଲାମାନେ ବିଳମ୍ବିତ ରାତି ଯାଏଁ ଟିଭି ଦେଖା କିମ୍ବା କମ୍ପ୍ୟୁଟରରେ ଭିଡ଼ିଓ ଗେମ୍ ଖେଳି ବିଳମ୍ବରେ ଶୋଇଥାନ୍ତି। ଏହା ଭଲ ଅଭ୍ୟାସ ନୁହେଁ। ସ୍ୱାସ୍ଥ୍ୟ ସଚେତନ କରିବା ପାଇଁ ମା ବାପା ସେମାନଙ୍କର ପ୍ରତ୍ୟେଷରୁ ଶଯ୍ୟାତ୍ୟାଗ ଅଭ୍ୟାସ କରାଇବା, ତା ସହ ଯୋଗ ପ୍ରାଣାୟାମ କରାଇବା ମଧ୍ୟ ଆବଶ୍ୟକ। ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ଶରୀରର ସାମର୍ଥ୍ୟ ଅନୁଯାୟୀ ବିଶ୍ରାମ ନେବା ଭଲ। ଖରାଦିନେ ପିଲାଙ୍କ ଦେହରୁ ଜଳୀୟ ଅଂଶ କମିଯାଉଥିବାରୁ ସେମାନଙ୍କୁ ସିଝା ପାଣି କିମ୍ବା ଶୋଧିତ ହୋଇଥିବା ପାଣି ପିଇବାକୁ ଦିଅନ୍ତୁ। ଏହି ଦିନେ ହଜମ ଶକ୍ତି ବଢ଼ିଥିବାରୁ ପିଲାଙ୍କୁ ଖାଦ୍ୟ ସହିତ ଫଳ ଓ ସାଲାଡ଼ ଦିଅନ୍ତୁ। ସେମାନଙ୍କୁ ବଜାରର ଖାଦ୍ୟଠାରୁ ଟିକେ ଦୂରେଇ ରଖନ୍ତୁ। ଏହି ଦିନରେ ଥଣ୍ଡା ପାନୀୟ ପିଇବା ପାଇଁ ରୁଚି ରଖୁଥିବାରୁ ପିଲାଙ୍କୁ ସେଥିରୁ ଦୂରେଇ ରଖନ୍ତୁ। ଖରାଦିନେ ପିଲାଙ୍କ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ। ପିଲାଙ୍କୁ ନିର୍ଦ୍ଦିଷ୍ଟ ଖରାର ତେଜ ପଡ଼ୁଥିବା ସମୟରେ ଘରୁ ବାହାରକୁ ନ ଛାଡ଼ିବା ଭଲ। ପିଲାଙ୍କ ସ୍ୱାସ୍ଥ୍ୟ ଓ ଖାଇବା ସହ ବୌଦ୍ଧିକ କ୍ଷେତ୍ରକୁ ଦେଖି ଶୋଇବା ସମୟ ସ୍ଥିର କରନ୍ତୁ। ସେହିପରି ଖରାର ତେଜ ପିଲାଙ୍କ ଚର୍ମ ପାଇଁ କଷ୍ଟଦାୟକ ହୋଇଥାଏ, କାରଣ ଏହି ସମୟରେ କିଛି ପିଲାଙ୍କ କ୍ଷେତ୍ରରେ ଚର୍ମ ରୋଗର ସମସ୍ୟା ବି ରହିଥାଏ। ପିଲାଙ୍କୁ ସଂକ୍ରାମକ ରୋଗୀଠାରୁ ଦୂରେଇ ରଖନ୍ତୁ। ଖରାଦିନେ କିଛି ପିଲାଙ୍କ ନାକରୁ ରକ୍ତ ପଡ଼ିବା ସମସ୍ୟା ଦେଖାଦେଇଥାଏ। ଏହି କ୍ଷେତ୍ରରେ ସର୍ବପ୍ରଥମେ ଚିତ୍ କରି ପିଲାଙ୍କୁ ଶୋଇବା ଠିକ୍। ଖରାଦିନେ ପିଲାଙ୍କ ରୁଚିକୁ ଦେଖି ଖାଦ୍ୟ ପ୍ରସ୍ତୁତ କରନ୍ତୁ। ପିଲାଙ୍କୁ ଏହି ଦିନେ ଖାଦ୍ୟ ସହ ଡାଲି, କମ୍ ପରିମାଣର ଦହି, ଫଳରସ, ଗଜାବୁଟ, ତା ସହ ପ୍ରଚୁର ପରିମାଣରେ ସାଲାଡ଼ ଦିଅନ୍ତୁ। ପିଲାଙ୍କୁ ସବୁଜ ପରିବା ଖାଇବାକୁ ଦିଅନ୍ତୁ। ପିଲାଙ୍କ ପାଇଁ କ୍ଷୀର ଅତ୍ୟନ୍ତ ସ୍ୱାସ୍ଥ୍ୟଦାୟକ। ପିଲାଙ୍କୁ ଶରୀରର ଓଜନ ଅନୁଯାୟୀ କ୍ୟାଲୋରିଯୁକ୍ତ ଖାଦ୍ୟ ଦିଅନ୍ତୁ। ଏହି ଦିନରେ ବାହାରକୁ ଯିବାକୁ ସମୟ ପାଇଥିବାରୁ ପିଲାଙ୍କୁ ଦୂରଯାତ୍ରାରେ ନେଉଥିଲେ ଆପଣଙ୍କର ଯାତ୍ରା ଓ ଦର୍ଶନୀୟ ଭ୍ରମଣ ସହ ସ୍ୱତନ୍ତ୍ର ରୁଟିନ୍ ରଖିପାରିବେ। ବର୍ତ୍ତମାନ ଆସନ୍ତୁ ଏହି କାର୍ଯ୍ୟକ୍ରମରେ ଶୁଣିବା ଶରୀର ପାଇଁ ହଳଦୀର ଉପକାରିତା କ'ଣ କ'ଣ ରହିଛି। ହଳଦୀ ଶରୀରର ବର୍ଣ୍ଣକୁ ଠିକ୍ କରିବା କାରଣରୁ ଏହାକୁ କାଞ୍ଚନୀ, ବରବର୍ଣ୍ଣନୀ, ଗୌରୀ, ରୁଦ୍ରବିଳାସିନୀ, ସୌନ୍ଦର୍ଯ୍ୟକାରିଣୀ, ସର୍ବରୋଗହାରିଣୀ ବୋଲି କୁହାଯାଇଥାଏ। ସେହିପରି ଏହାକୁ ସ୍ତ୍ରୀ ଲୋକଙ୍କର ସର୍ବଶ୍ରେଷ୍ଠ ଭୂଷଣ ବୋଲି କୁହାଯାଇଥାଏ। ହଁ ଭଉଣୀମାନେ, ହଳଦୀକୁ ସମ ପରିମାଣରେ ଚୂନ ସହିତ ସେବନ କଲେ ତରଳ ଝାଡ଼ା ସମ୍ପୂର୍ଣ୍ଣ ଭଲ ହୋଇଥାଏ। ହଳଦୀ ଓ ହରିଡ଼ାକୁ ଲୁହା ପାତ୍ରରେ ଘୋରି କଣ ନଖାରେ ଲଗାଇଲେ କଣ ନଖା ଭଲ ହୋଇଥାଏ। ମଧୁମେହ ରୋଗୀ ନିମ୍ବ ଛେଲି ସହ ଶୁଖିଲା ହଳଦୀ କିମ୍ବା କଞ୍ଚା ହଳଦୀ ବାଟି ଖାଲି ପେଟରେ ପିଇଲେ ମଧୁମେହ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ। ହଳଦୀ ଚୂର୍ଣ୍ଣକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଦାନ୍ତଜନିତ ବିଭିନ୍ନ ରୋଗରେ ହଳଦୀ ବେଶ୍ ଉପକାରୀ। ହଳଦୀ ସହ ଜୁଆଣୀ ଏବଂ ଲବଙ୍ଗ ବାଟି ଛୋଟ ଛୋଟ ଗୁଲି କରି ଦାନ୍ତ ମୂଳରେ ରଖିଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ। ନିୟମିତ ଏକ ସପ୍ତାହ ପିଲାଙ୍କୁ କଞ୍ଚା ହଳଦୀ ପିଆଇଲେ ସେମାନଙ୍କର କୃମି ମଧ୍ୟ ଭଲ ହୋଇଥାଏ। ଦେହରେ କୁଣ୍ଡିଆ ହୋଇଥିଲେ ତେନ୍ତୁଳି ପତ୍ର ଏବଂ ହଳଦୀକୁ ବାଟି ଏକ ସପ୍ତାହ ଦେହରେ ଲଗାଇଲେ କୁଣ୍ଡିଆ ଆଦି ଭଲ ହୋଇଥାଏ। ଆଣ୍ଠୁ ଗଣ୍ଠି ବାତ, ଅଣ୍ଟା ବିନ୍ଧା ପାଇଁ ହଳଦୀ ବଟା ସହିତ ମହୁ ମିଶାଇ ଖାଇଲେ ଏହି ରୋଗ ତୁରନ୍ତ ଭଲ ହୋଇଥାଏ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଆପଣ ଶୁଣୁଥିଲେ ହଳଦୀର ଉପକାରିତା ଆମ ଶରୀର ପାଇଁ କେତେ ଜରୁରୀ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 7692। ରହିଲି, ନମସ୍କାର।

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: କାମକେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ, କେରଳମ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଖେଳାଯିବ 2 ମ୍ୟାଚ୍। ଯୁଦ୍ଧ ସମାପ୍ତିକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଆମେରିକାକୁ ଏକ 14 ସୂତ୍ରୀ ପ୍ରସ୍ତାବ ପ୍ରଦାନ କରାଯାଇଛି। ଯୁଦ୍ଧ ବିରତି ସମୟସୀମାକୁ ବୃଦ୍ଧି କରିବା ପରିବର୍ତ୍ତେ ଯୁଦ୍ଧ ସମାପ୍ତିକୁ କୂଟନୈତିକ ପ୍ରୟାସ ମାଧ୍ୟମରେ ଆଗକୁ ନେବାକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଲେବାନନ ସମେତ ଇସ୍ରାଏଲ ଏବଂ ଆମେରିକା ସହ ଯୁଦ୍ଧ ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ନେଇ ଏଥିରେ ପ୍ରସ୍ତାବ ରହିଛି। 30 ଦିନ ମଧ୍ୟରେ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ଇରାନ ଦାବି ଉପସ୍ଥାପନ କରିଛି। ଆମେରିକା ପକ୍ଷରୁ ସାମରିକ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ଏବଂ ଇରାନ ଚତୁଃପାର୍ଶ୍ୱ ଅଞ୍ଚଳରୁ ଆମେରିକୀୟ ବାହିନୀକୁ ପ୍ରତ୍ୟାହାର କରିବା ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏଥିସହିତ ଜବତ ଇରାନ ସମ୍ପତ୍ତିର ମୁକ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବା ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସଂକ୍ରାନ୍ତ ସର୍ତ୍ତ ଏହି ପ୍ରସ୍ତାବରେ ରହିଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦୀ କହିଛନ୍ତି ସଂଘର୍ଷର ସ୍ଥାୟୀ ଅନ୍ତକୁ ଦୃଷ୍ଟିରେ ରଖି ଇରାନ ପକ୍ଷରୁ ଏହି 14 ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ତେବେ ପ୍ରସ୍ତାବରେ ଆମେରିକାର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଘରିବାବାଦୀ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଏହି ପ୍ରସ୍ତାବ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି। ସାମରିକ ଅଭିଯାନର ଅନ୍ୟାନ୍ୟ ବିକଳ୍ପ ଉପରେ ଆମେରିକା ଚିନ୍ତା କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇତିମଧ୍ୟରେ ଇରାନ ସହିତ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୂଟନୈତିକ ଦଳର ପରାମର୍ଶଦାତା ଭାବେ ନିକ୍ ଷ୍ଟୁଆର୍ଟଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗ, କେରଳମ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିସହ ଅନ୍ୟ କେତୋଟି ରାଜ୍ୟରେ ହୋଇଥିବା ଉପନିର୍ବାଚନର ମଧ୍ୟ

0: ଭୋଟ୍ଗଣତି ଆସନ୍ତାକାଲି କରାଯିବ। ଆସାମର ସମସ୍ତ 126 ଆସନ, କେରଳର 140, ପୁଡୁଚେରୀର 30 ଆସନ ପାଇଁ ଗତ ମାସ 9 ତାରିଖରେ ମତଗ୍ରହଣ କରାଯାଇଥିଲା। ତାମିଲନାଡୁର 234 ଯାକ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଗତ 23 ତାରିଖରେ ଏବଂ ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାରୁ ଆସନ୍ତାକାଲି 293 ଆସନର ଭୋଟ୍ଗଣତି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ଅନ୍ତର୍ଗତ 15 ବୁଥ୍ରେ ଗତକାଲି ପୁନଃ ମତଦାନ ପ୍ରକ୍ରିୟା ହୋଇଥିଲା। ଭୋଟ୍ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ଭୋଟ୍ ଗଣତି ପାଇଁ 77 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଣନାରେ ସ୍ୱଚ୍ଛତା ଓ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ ପରେ ଇଭିଏମ୍ ମେସିନ୍ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ନ ସୁଦ୍ଧା କେତେକ ଆସନରେ ଫଳାଫଳ ସ୍ୱଷ୍ଟ ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ଆସନ୍ତାକାଲି ସକାଳ 8 ନିର୍ଦ୍ଧାରିତ 62 କେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ 10,545 ଜଣ ଗଣନାକାରୀ ନିୟୋଜିତ ହେବେ। କେରଳମ୍ରେ ଆସନ୍ତାକାଲି ଭୋଟ୍ ଗଣତି ପାଇଁ 140 କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସକାଳ 6 ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଗଣନା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ସକାଳ 7 ଭୋଟ୍ ଗଣତି ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରିଟର୍ଣ୍ଣିଂ ଅଧିକାରୀଙ୍କ ସମେତ ଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ଭାବେ ପ୍ରଚଳିତ କ୍ୟୁଆର୍ କୋଡ୍ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସାମର 126 ଯାକ ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ପାଇଁ 35 ଜିଲ୍ଲାରେ 40 କେନ୍ଦ୍ର ସ୍ଥାପନ କରାଯାଇଛି। 69 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 722 ଜଣଙ୍କର ରାଜନୈତିକ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରିତ ହେବ। ପୁଡୁଚେରୀର 3 କେନ୍ଦ୍ରରେ ଆସନ୍ତାକାଲି 30 ଯାକ ବିଧାନସଭା ମଣ୍ଡଳୀ ପାଇଁ ଭୋଟ୍ ଗଣତି କରାଯିବ। କରେକାଲ, ୟାନମ୍ ଏବଂ ମାହେଠାରେ ଏହି 3 ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସ୍ୱଚ୍ଛ ତଥା ଅବାଧ ଗଣନାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଅପରାହ୍ନ 2-5 ପର୍ଯ୍ୟନ୍ତ ଏହି ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ କରିସାରିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁବାଇ ଏବଂ ସାର୍ଜାହଠାରେ ମଧ୍ୟ ଏହି ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଦୁବାଇରେ ଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ପରୀକ୍ଷା ପରିଚାଳନା ନେଇ ତଦାରଖ କାର୍ଯ୍ୟ କରୁଛନ୍ତି। ବିଶାଖାପଟ୍ଟନମ୍ ବନ୍ଦରଠାରେ ଆସନ୍ତା 13 ତାରିଖରେ 80 ସର୍ବଶକ୍ତି ନାମକ ଏକ ପଣ୍ୟବାହୀ ଜାହାଜ ଆସି ପହଞ୍ଚିବାର ସମ୍ଭାବନା ରହିଛି। ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଭାରତୀୟଙ୍କ ସମେତ 20 କ୍ରୁ ସଦସ୍ୟଙ୍କୁ ଧରି ଏହି ଜାହାଜଟି ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜାହାଜରେ 46,313 ଟନ୍ LPG ଆସୁଛି। ମନ୍ତ୍ରଣାଳୟ କହିଛି ଉପସାଗରୀୟ ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଭାରତୀୟ ପତାକାଯୁକ୍ତ ଜାହାଜ ସହିତ କୌଣସି ଅଘଟଣ ଘଟିବାର ଖବର ହସ୍ତଗତ ହୋଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ତଥା ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଉପସାଗରୀୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26 ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପଞ୍ଚାୟତ ସ୍ତରରେ ବିକାଶ ଯୋଜନାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଞ୍ଚାୟତ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ରୂପରେଖ ପ୍ରସ୍ତୁତ କରାଯିବ। ମନ୍ତ୍ରଣାଳୟ କହିଛି ଷୋଡ଼ଶ ଅର୍ଥ କମିଶନଙ୍କ ସତ୍ତାବଳୀ ଆଧାରିତ ତୃଣମୂଳ ସ୍ତରରେ ତଥ୍ୟ ପରିଚାଳନା ମାଧ୍ୟମରେ ସୁବ୍ୟବସ୍ଥିତ ଢଙ୍ଗରେ ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ଆସନ୍ତାକାଲି କର୍ମଶାଳାକୁ ଉଦ୍ଘାଟନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରଣ ରିଜିଜୁ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ସରକାରୀ ସଂସ୍ଥା ନିର୍ବାଚନ ଆୟୋଗ ଇଭିଏମ୍ ପରେ ଏବେ ନ୍ୟାୟପାଳିକାକୁ ନେଇ ଆରୋପ ଲଗାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଦଳଗୁଡ଼ିକ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି କଂଗ୍ରେସ ଦଳ ଶାସନରେ ଥିବା ସମୟରେ 1975 ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। ସେ କହିଛନ୍ତି କଂଗ୍ରେସ ସରକାର ସମୟରେ ସାମ୍ବିଧାନିକ ଦାୟିତ୍ୱରେ ଥିବା ଏଜେନ୍ସିର ବରିଷ୍ଠ ପଦଗୁଡ଼ିକୁ ସିଧାସଳଖ ସରକାର ନିଯୁକ୍ତି ଦେଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ କମିଟି ମାଧ୍ୟମରେ ନିଯୁକ୍ତି ଦିଆଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜିର ଦ୍ୱିତୀୟ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ପାଣିପାଗ ଉତ୍ତର ପୂର୍ବ ଭାରତ କେରଳମ୍ ମାହେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ସିକ୍କିମ୍ ତାମିଲନାଡୁ ଏବଂ ପୁଡୁଚେରୀର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜମ୍ମୁ କାଶ୍ମୀର ଲଦାଖ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଓଡ଼ିଶା ସମେତ ହରିୟାଣା ଚଣ୍ଡିଗଡ଼ ଦିଲ୍ଲୀ ବିହାର କେରଳମ୍ ପଞ୍ଜାବ ଏବଂ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପୂର୍ବ ଭଳି ପାଗ ବଳବତ୍ତର ରହିବ ବୋଲି ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ଆମେରିକାକୁ 14 ପ୍ରସ୍ତାବ ପ୍ରଦାନ କରିଛି ଇରାନ। ପ୍ରସ୍ତାବର ସମୀକ୍ଷା କରାଯାଉଛି କହିଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ କେରଳମ୍ ତାମିଲନାଡୁ ଆସାମ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ ଗଣତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ଆଉ ଅଳ୍ପ ସମୟ ମଧ୍ୟରେ ହେବ ଆରମ୍ଭ। ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Stage is set for counting of votes for 4 state assemblies and 1 union territory tomorrow. All arrangement in place. Election Commission orders re-polling in all 285 polling stations of Falta Assembly constituency in West Bengal. Polling to take place on the 21st of this month. A massive fire claims 9 lives in Vivek Vihar area of Delhi. OPEC Plus countries agree in principle to raise oil output targets next month amid ongoing West Asia conflict. World Press Freedom Day been observed today. And in IPL cricket, Sunrisers Hyderabad to take on Kolkata Knight Riders today. Counting of votes for the assembly elections held in West Bengal, Keralam, Tamil Nadu, Assam and the Union Territory of Puducherry will be taken up tomorrow morning. In Assam, all arrangements have been put in place for counting of votes for assembly elections. Counting for all 126 seats will be held at 40 counting centres across all 35 districts amid tight security. The fate of 722 candidates, including 59 women, will be decided tomorrow. Polling in Assam was held on April 9th with 85.96% voter turnout. In West Bengal, election officials said that all arrangements are in place at 77 counting centres across the state with multi-layered security in place to ensure transparency. We have more from a correspondent.
2: out of 294 seats counting for 293 assembly constituencies in West Bengal will be held tomorrow. Three-layer security arrangements for each counting center have been made with the deployment of district police, state police and central forces. Total 200 companies of central forces have been deployed for the counting venues. The whole process will be under the control of returning officers and assistant returning officers. There will be observers and police observers also. This is the first time the police observers have been assigned for the counting process, who will be a senior IPS officer. The counting process will be managed by a team of supervisor, counting assistant and a micro observer. Kollan Laha, reporting from Kolkata.
1: In Tamil Nadu, a total of 10,545 counting personnel will be deployed for counting duty, supported by 4,624 micro observers. Our correspondent reports that 234 counting observers, one for each assembly constituency,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବେ ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାକୁ ଦୃଷ୍ଟିରେ ରଖି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହେଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶାନ୍ତିରେ ଭବିଷ୍ୟତ ଗଠନ, ମାନବାଧିକାର, ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା। ଜାତିସଂଘ ସାଧାରଣ ପରିଷଦ 1993 ଆଜିର ଦିନକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା। ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ସ୍ୱାଧୀନ, ସଶକ୍ତ ଏବଂ ଉତ୍ତରଦାୟୀ ଗଣତନ୍ତ୍ର ଅପରିହାର୍ଯ୍ୟ। ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଣମାଧ୍ୟମର ସ୍ୱାଧୀନତା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକତା ରହିଛି। ଏ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମ ସମୁଦାୟକୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏକ ମୁକ୍ତ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରେସ୍ ସ୍ୱାଧୀନତାକୁ ବଜାୟ ରଖିବା ଏବଂ ସତ୍ୟପୂର୍ଣ୍ଣ ନିର୍ଭୀକ ସାମ୍ବାଦିକତାକୁ ସମର୍ଥନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
5: ସୂଚନା ହିଁ ଆମେ ସଶକ୍ତ ବନାତି ହେଁ, ଜାନକାରିଆ ହିଁ ଆମେ ସଶକ୍ତ ବନାତି ହେଁ, ଆମେ ତୟାର କରତି ହେଁ କିସି ଭି ଖତରେ ସେ ନିପଟନେ କେ ଲିଏ ଔର କିସି ଭି ଜୋ ଅପରଚୁନିଟିଜ ହେଁ ଉନକା ଇସ୍ତେମାଲ କରନେ କେ ଲିଏ। ଏକ ମଜବୁତ ଲୋକତନ୍ତ୍ର କେ ଲିଏ ସ୍ୱତନ୍ତ୍ର ପ୍ରେସ ଅନିବାର୍ଯ୍ୟ ହେ ଔର ଇସିଲିଏ ଦୁନିଆ ଭର ମେ ଆଜ ପ୍ରେସ କି ସ୍ୱତନ୍ତ୍ରତା କି ସେଲିବ୍ରେଟ କିଆ ଯା ରହା ହେ, କା ଏକ ସମ୍ମାନ କିଆ ଯା ରହା ହେ ଔର ହମେ ଭାରତ ଜୈସେ ଲୋକତାନ୍ତ୍ରିକ ଔର ବିକାଶଶୀଲ ଦେଶ ମେ ଭି ପ୍ରେସ କି ସ୍ୱତନ୍ତ୍ରତା କୋ ମଜବୁତ କରନେ କେ ଲିଏ କାମ।
4: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୋଗଦେବେ। ଉଦ୍ଯାପନୀ ସମାରୋହ ଆଉ କିଛି ସମୟ ପରେ ଆରମ୍ଭ ହେବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଜାତୀୟ ଶିକ୍ଷାନୀତି କର୍ମଶାଳାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି। ଡାକ୍ତରୀ ସ୍ନାତକ ଶିକ୍ଷାରେ ପ୍ରବେଶ ପାଇଁ ଆଜି ନିଟ୍ UG ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶ ତଥା ଦେଶ ବାହାରେ 5000ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ 22 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ୱାରା କରାଯାଉଥିବା ଏହି ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଆଜିଠାରୁ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରତି ଲିଟର ପିଛା କ୍ଷୀର ଦର 4 ଟଙ୍କା ବୃଦ୍ଧି ପାଇଛି। ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦରସୂଚୀ ଅନୁସାରେ ଟୋନ୍ରୁ ଦୁଗ୍ଧ ପ୍ରତି ଲିଟର 50-54 ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ପ୍ରିମିୟମ୍ କ୍ଷୀର 54-58 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୋଲ୍ଡ ପ୍ରିମିୟମ୍ କ୍ଷୀର 56-60 ଟଙ୍କା ଏବଂ ପ୍ରିମିୟମ୍ ପ୍ଲସ୍ କ୍ଷୀର 60-64 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏ ନେଇ ଓମ୍ଫେଡ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଷୀର ଦର ବୃଦ୍ଧି ପାଇବା ଦ୍ୱାରା ଦୁଗ୍ଧ ଚାଷୀମାନେ ଉପକୃତ ହେବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ସେ କହିଛନ୍ତି ଅନେକ ଦିନ ହେବ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ସରକାର କ୍ଷୀର କ୍ରୟ କରିବେ। ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କ୍ଷୀର ଦର ବୃଦ୍ଧି ଆବଶ୍ୟକ ହୋଇପଡ଼ିଥିଲା ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
6: ଏବେ ବର୍ତ୍ତମାନ ମାର୍କେଟରେ ଚାଷୀଙ୍କର ହିତ ପାଇଁ ଚାଷୀଙ୍କ ମଧ୍ୟ ଆମେ ପରଚେସ୍ ମଧ୍ୟ ଅଧିକା ରେଟ୍ରେ କରିବୁ। ବର୍ତ୍ତମାନ ଅଲଗା ଟ୍ରାନ୍ସପୋର୍ଟେସନ୍, ତାର ପ୍ରୋସେସିଂ ଏସବୁର ମଧ୍ୟ ଏବେ କଷ୍ଟ ବଢ଼ିଛି। ସେଥିପାଇଁ ଆମେ ଗୋଟିଏ ଲିଟର ପିଛା ବା ପ୍ୟାକେଟ୍ ପିଛା 2 ଟଙ୍କା, ଲିଟର ପିଛା ଆମେ 4 ଟଙ୍କା ବୃଦ୍ଧି କରିଛୁ। ଯେଉଁଟା ଅଛି ଗୋଲ୍ଡ ପ୍ରିମିୟମ୍ ଆପଣଙ୍କର 56 ଟଙ୍କା ଥିଲା, ବର୍ତ୍ତମାନ ସେଇଟା ବୃଦ୍ଧି ପାଇଛି।

ଶ୍ରୀ ସିଦ୍ଧ ବଳଦେବ ଜୀଉ ମନ୍ଦିରର 22 ପାହାଚ ଉପରେ ଶ୍ରୀରାମ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ସମ୍ମୁଖରେ ଶ୍ରୀରାମ ନବମୀଠାରୁ ମାସାଧିକ କାଳ ଅନୁଷ୍ଠିତ ହେଉଥିବା ଶ୍ରୀରାମଲୀଳା ଅଭିନୟ ସମାପ୍ତି ପରେ ପରମ୍ପରା ଅନୁଯାୟୀ ମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଶ୍ରୀରାମଙ୍କ ଅଭିଷେକ ଉତ୍ସବ ଦୀର୍ଘ ବର୍ଷ ହେଲା ପାଳନ କରାଯାଇ ଆସୁଛି। ନିଶାମୁକ୍ତ ଓଡ଼ିଶା ଅଭିଯାନରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲାର ଚିତ୍ରକୋଣ୍ଡାଞ୍ଚଳରେ ପୁଲିସ ଖାନତଲାସୀ କରି ଏକ ଗଞ୍ଜେଇ ତେଲ ତିଆରି କାରଖାନାକୁ ଠାବ କରିବା ସହ ବିପୁଳ ପରିମାଣର ମାଦକ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରିଛି। ଏହି ଅଭିଯାନରେ 800 ଲିଟର ରାସାୟନିକ ସାମଗ୍ରୀ ସହିତ 50 କିଲୋଗ୍ରାମ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 100 କୋଟି ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତା ଶିବ ପାର୍ବତୀ ବିବାହ ପାଇଁ ବୈଦିକ ରୀତିନୀତି ଲୋକାଚାର ଅନୁଯାୟୀ ଲଗ୍ନ ଚିଟାଉ ଥାଳି କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାବାମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସରିବା ପରେ ବାବାଙ୍କ ପାଖରୁ ଆଜ୍ଞାମାଳ ଆସି ସୁସଜ୍ଜିତ ବିମାନରେ ସେବାୟତଙ୍କ ଦ୍ୱାରା ଲଗ୍ନ ଚିଟାଉ ଶୋଭାଯାତ୍ରାରେ ନଗର ପରିକ୍ରମା କରି କନ୍ୟାଘର ମାତା ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆମ୍ବପୁଆଠାରେ ଥିବା ହେଲେନ୍ କେଲର ରେଡ୍କ୍ରସ୍ ଅନ୍ଧମୁଖ ବଧିର ବିଦ୍ୟାଳୟ 10ମ ବୋର୍ଡ଼ ପରୀକ୍ଷାରେ 100% ସଫଳତା ହାସଲ କରିଛି। ଏହି ବିଦ୍ୟାଳୟରେ ଦୀର୍ଘ 30 ବର୍ଷ ଧରି ଛାତ୍ରଛାତ୍ରୀମାନେ 100% ସଫଳତା ହାସଲ କରିଆସୁଛନ୍ତି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି ଉତ୍ପାଦ କମ୍ପାନୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିନିଧିମାନଙ୍କୁ ରପ୍ତାନୀ କରିବାର ସରକାରୀ ନୀତି, ଜ୍ଞାନ ଓ ବିଭିନ୍ନ ଦ୍ରବ୍ୟ ବିଷୟରେ ତାଲିମ ଦିଆଯାଇଛି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜୁନିୟର ଓ ସିନିୟର ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିଅନ୍ସିପ୍ 2026-27ର ଉଦ୍ଯାପନୀ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରୁଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏକ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ, ହେଲେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାତ୍ୟାର କୌଣସି ସମ୍ଭାବନା ନାହିଁ, ତେଣୁ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ଅନ୍ୟପକ୍ଷରେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, IMD ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ, ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସତର୍କ ଓ ସଜାଗ ରହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପାଣିପାଗ, ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବୋଚ୍ଚ ତାପମାତ୍ରା 41.6°C ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଶ୍ୱ ଶାନ୍ତିରେ ଭବିଷ୍ୟତ ଗଠନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଭୁବନେଶ୍ୱରଠାରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରିତାକୁ ନେଇ ଚାଲିଥିବା ପ୍ରଜ୍ଞା ପ୍ରେରଣା କର୍ମଶାଳାକୁ ଆଉ କିଛି ସମୟ ପରେ ସମ୍ବୋଧନ କରିବା ରାଜ୍ୟପାଳ। ଓମ୍ଫେଡ୍ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ଏବଂ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ବିନୋଦ ବିହାରୀ ପଣ୍ଡାଙ୍କ କଣ୍ଠରେ ଶୁଣିଲେ ଦୁର୍ଗାଚରଣ ପଟ୍ଟନାୟକଙ୍କ ରଚନା।
1: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, ଡିଏଭି ସ୍କୁଲ ଲେନ୍, ବିଶ୍ରା ରୋଡ୍, ରାଉରକେଲା। ମୋବାଇଲ ନମ୍ବର 9861088844।
2: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: କଣ୍ଠଶିଳ୍ପୀ ବିନୋଦୀ ବିହାରୀ ପଣ୍ଡାଙ୍କ କଣ୍ଠରେ ଶୁଣିଲେ ନନ୍ଦକିଶୋର ସିଂଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ୍, ରାଉରକେଲା। ମୋବାଇଲ ନମ୍ବର 9861088844।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ୍, ରାଉରକେଲା। ମୋବାଇଲ ନମ୍ବର 9861088844।

କଣ୍ଠଶିଳ୍ପୀ ବିନୋଦ ବିହାରୀ ପଣ୍ଡାଙ୍କ କଣ୍ଠରେ ଶୁଣିଲେ ନରହରି ଦାସଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଅଂଶୁଘାତ ପ୍ରତି ସତର୍କତା। ଅଂଶୁଘାତର ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଓ ଲାଲ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା। ଦିନ 11ଟାରୁ 3ଟା ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର। ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS କିମ୍ବା ଚିନି ଲୁଣ ସର୍ବତ କିମ୍ବା ସାଧା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର ବା AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ, ତେଣୁ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ଯତ୍ନବାନ ହୁଅନ୍ତୁ। ଆକାଶବାଣୀ ରାଉରକେଲା। ଏବେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 383ତମ ଭାଗ ଆସନ୍ତୁ ଶୁଣିବା। କାର୍ଯ୍ୟକ୍ରମ ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଗୁରୁ ସାନ୍ଦୀପନୀଙ୍କ ମୃତପୁତ୍ରଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଯାଇ ଶ୍ରୀକୃଷ୍ଣ ଏବଂ ବଳରାମ ସମୁଦ୍ର କୂଳରେ ପହଞ୍ଚିଲେ। ବଳରାମ କୂଳରେ ଅପେକ୍ଷା କଲେ। ଶ୍ରୀକୃଷ୍ଣ ସମୁଦ୍ର ଭିତରେ ଗୁରୁପୁତ୍ରଙ୍କ ସନ୍ଧାନ କଲେ, ମାତ୍ର ପାଇଲେ ନାହିଁ। ତାପରେ ଦୁହେଁ ଗଲେ ସଞ୍ଜମଣିପୁର। ଯମରାଜଙ୍କଠାରୁ ଗୁରୁଙ୍କର ମୃତପୁତ୍ରଙ୍କୁ ଫେରାଇ ଆଣିଲେ ଏବଂ ଦକ୍ଷିଣା ସ୍ୱରୂପ ପୁନର୍ଜୀବିତ ପୁତ୍ରଙ୍କୁ ଗୁରୁଦେବଙ୍କ ନିକଟରେ ପ୍ରତ୍ୟର୍ପଣ କଲେ। ଏବେ ଗୁରୁ ଏବଂ ଗୁରୁପତ୍ନୀଙ୍କର ଆଶୀର୍ବାଦ ଲାଭ କରି ମଥୁରାକୁ ଫେରିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 383ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଆକାଶବାଣୀ ରାଉରକେଲା। ଶୁଣିବା କାର୍ଯ୍ୟକ୍ରମ ପ୍ରଗତି ସିଟି। ଆଜି ଏଥିରେ ରହିଛି ସାମ୍ବାଦିକ ଅକ୍ଷୟ କୁମାର ଧଳଙ୍କ ସହିତ ଆଲୋଚନା, ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳନର ଲକ୍ଷ୍ୟ ବା ଉଦ୍ଦେଶ୍ୟ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଧଳ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଏବଂ ନମସ୍କାର।
0: ଆଜ୍ଞା, ତେବେ ସାର୍ ଆପଣ ଜାଣନ୍ତି ଯେ ଆଜି ହେଉଛି ମେ 3 ତାରିଖ, ଆଉ ଏହି ମେ 3 ତାରିଖଟି ଆମ ଦେଶବାସୀ ତଥା ବିଶ୍ୱବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଟିଏ। ଯେପରିକି ଆପଣ ଜାଣନ୍ତି ଯେ ଆଜି ହେଉଛି ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଡେ। ତ ସାର୍, ପ୍ରଥମେ ଏହି ଦିବସ ଉପଲକ୍ଷେ ଆପଣଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
1: ଧନ୍ୟବାଦ।
0: ତେବେ ସାର୍, କହିବାକୁ ଗଲେ ଏକ ସୁସମାଜ ଗଠନ ଦିଗରେ ସମ୍ବାଦପତ୍ରର ଆଉ ସାମ୍ବାଦିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ସାର୍, ଯେହେତୁ ଦୀର୍ଘ ବର୍ଷରୁ ଆପଣ ସାମ୍ବାଦିକତା ଦିଗରେ ଆପଣ କାର୍ଯ୍ୟ କରି ଆସୁଛନ୍ତି, ତେଣୁ ଜଣେ ବରିଷ୍ଠ ସାମ୍ବାଦିକ ହିସାବରେ ଆମେ ଆପଣଙ୍କୁ ଆଜିର ଆମ ଆଲୋଚନାର ବିଷୟ ଯେମିତି ରହିଛି କି ଏକ ସୁସ୍ଥ ସମାଜ ଗଠନ ଦିଗରେ ସାମ୍ବାଦିକମାନଙ୍କର ଭୂମିକା ସମ୍ପର୍କରେ ଆମେ ଜାଣିବା ସହିତ ଆଜିର ଯେଉଁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଡେ ପାଳନ ହେଉଛି, ସେହି ଦିବସର ଲକ୍ଷ୍ୟ କ'ଣ ରହିଛି ସେ ସମ୍ପର୍କରେ ସାର୍ ଆଜି ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିବୁ।
1: ଆଜ୍ଞା।
0: ତେବେ ସାର୍, ଏ ସମ୍ପର୍କରେ ତ ଆମେ ଆଲୋଚନା କରିବା, ତେବେ ପ୍ରଥମେ ସାର୍ ଆପଣ ଆପଣଙ୍କ ସମ୍ପର୍କରେ କିଛି କୁହନ୍ତୁ, ସେ ଉପରେ ଟିକେ ଜାଣିଲେ ମୁଁ ଭାବୁଛି ଆମ ଶ୍ରୋତାମାନଙ୍କୁ ଭଲ ଲାଗିବ।
1: ମୁଁ ଏ ଖବରକାଗଜ ବା ଗଣମାଧ୍ୟମକୁ 1983 ଅକ୍ଟୋବର ମାସ 8 ତାରିଖରୁ ତତ୍କାଳୀନ ଦୈନିକ ସମ୍ବାଦପତ୍ର କୁରୁକ୍ଷେତ୍ରରେ କାର୍ଯ୍ୟରେ ଯୋଗ ଦେଇଥିଲି। ପରବର୍ତ୍ତୀ ସମୟରେ ସେହି ମାଲିକାନାରେ ଅନ୍ୟ ଏକ ଖବରକାଗଜ ଉତ୍କଳ ମେଲ୍ ଶୀର୍ଷକ ବାହାରିଲା, ଏଯାବତ ସେଥିରେ କାର୍ଯ୍ୟ କରୁଅଛି ଏବଂ ଏହି ସମ୍ବାଦପତ୍ର 2ଟି ଭାଷା ଓଡ଼ିଆ ଓ ହିନ୍ଦୀରେ 3ଟି ରାଜ୍ୟରୁ 8ଗୋଟି ସ୍ଥାନରୁ ପ୍ରକାଶିତ ହେଉଛି। ଖବରକାଗଜରେ ସାମ୍ବାଦିକତା ବୃତ୍ତିରେ ସାଧାରଣ ସାମ୍ବାଦିକ ହିସାବରେ ସମ୍ବାଦପତ୍ର ପ୍ରକାଶନ ନିମନ୍ତେ ଘଟଣାସ୍ଥଳ ପରିଦର୍ଶନ, ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ସହିତ ଖବରକାଗଜ ପ୍ରକାଶନ ନିମନ୍ତେ ଏଥିସହିତ ସମ୍ପୃକ୍ତ ସମସ୍ତ ବିଭାଗ, ସୂଚନା ଲୋକସମ୍ପର୍କ ତଥା ଭାରତ ସରକାରଙ୍କ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କମ୍ୟୁନିକେସନ୍ ଓ ଅନ୍ୟାନ୍ୟ ଷ୍ଟାଚୁଟାରୀ ବଡ଼ିରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ଦୀର୍ଘଦିନର ଏ ବୃତ୍ତିରେ ରହିବା ସହିତ ନିଜ ଖବରକାଗଜକୁ ଛାଡ଼ିଲେ ଅନ୍ୟ ସମସ୍ତ ସମ୍ବାଦପତ୍ରରେ ସାଥୀଭାଇମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିଆସିଅଛି।
0: ଆଜ୍ଞା। ତେବେ ସାର୍, ଯେମିତିକି ଆପଣ କେବଳ ଜଣେ ସାମ୍ବାଦିକ ନୁହନ୍ତି, ଜଣେ ସମାଜସେବୀ ଏବଂ କଳା ସଂସ୍କୃତିକୁ ଭଲ ପାଉଥିବା ଜଣେ ବ୍ୟକ୍ତିତ୍ୱ ଭାବରେ ରାଉରକେଲାରେ

0: ୱିଣ୍ଡହୋକ୍ ସହର ୟୁନେସ୍କୋ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆଫ୍ରିକୀୟ ସାମ୍ବାଦିକମାନେ ଏକାଠି ହୋଇ ୱିଣ୍ଡହୋକ୍ ଡିକ୍ଲାରେସନ୍ ବା ୱିଣ୍ଡହୋକ୍ ଘୋଷଣାନାମା ଗ୍ରହଣ କରିଥିଲେ। ଏହି ଘୋଷଣାନାମାରେ ସ୍ୱାଧୀନ ବହୁଳ ଓ ମୁକ୍ତ ସମ୍ବାଦ ମାଧ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଘୋଷଣାନାମାକୁ ସମ୍ମାନ ଜଣାଇ 1993 ଡିସେମ୍ବର 20 ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭା ମେ 3 ତାରିଖକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ରୂପେ ଘୋଷଣା କଲା। ମେ 3 ତାରିଖ କରାଯିବାର କାରଣ ହେଉଛି ସେହିଦିନ 1991 ୱିଣ୍ଡହୋକ୍ ଘୋଷଣାନାମା ଗୃହୀତ ହୋଇଥିଲା। 1994 ଏହାକୁ ଆନୁଷ୍ଠାନିକ ଭାବରେ ପାଳିତ ହୋଇ ଆସୁଅଛି।
1: ଆଜ୍ଞା ସାର୍, ପ୍ରକୃତରେ ଇତିହାସ ସମ୍ପର୍କ ତ ଖୁବ୍ ସୁନ୍ଦର ଭାବରେ କହିଲେ। ତେବେ ସାର୍, ଏବେ ଆପଣ କୁହନ୍ତୁ, ଏହି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି?
0: ଆଜ୍ଞା, ଏହି ଦିବସ ପାଳନର ମୁଖ୍ୟ କାରଣ ହେଉଛି ସଚେତନତା ସୃଷ୍ଟି, ପ୍ରେସ୍ ସ୍ୱାଧୀନତା ଗଣତନ୍ତ୍ର ମୂଳଦୁଆ ବୋଲି ଜନସାଧାରଣଙ୍କୁ ଜଣାଇବା। ସ୍ୱାଧୀନ ମିଡ଼ିଆ ବିନା ସରକାରଙ୍କର ଉତ୍ତରଦାୟିତ୍ୱ ସୁନିଶ୍ଚିତ ହୋଇପାରିବନି। ଦ୍ୱିତୀୟରେ, ଶହୀଦ ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳି। ପ୍ରତିବର୍ଷ ସାରା ବିଶ୍ୱରେ ଶହ ଶହ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ ଆକ୍ରମଣ, ଜେଲ୍ ଓ ହତ୍ୟାର ଶିକାର ହୁଅନ୍ତି। ୟୁନେସ୍କୋ ରିପୋର୍ଟ ଅନୁଯାୟୀ 1993-2025 ପର୍ଯ୍ୟନ୍ତ 1600ରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି। ଏହି ଦିନ ସେମାନଙ୍କ ବଳିଦାନକୁ ମନେ ପକାଯାଏ। ତୃତୀୟରେ, ସରକାରଙ୍କୁ ଦାୟିତ୍ୱ ମନେ ପକାଇବା। ମିଳିତ ଜାତିସଂଘର ମାନବିକ ଅଧିକାର ଘୋଷଣାନାମାର ଧାରା 19 ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ମତ ପ୍ରକାଶ ଓ ସୂଚନା ପାଇବାର ଅଧିକାର ଅଛି। ସରକାରମାନେ ଏହି ଅଧିକାରକୁ ସୁରକ୍ଷା ଦେବାକୁ ମଧ୍ୟ ବାଧ୍ୟ। ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ସ୍ୱର ଉଠାଇବା ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିବା। ଗୁଣାତ୍ମକ ସାମ୍ବାଦିକକୁ ପ୍ରୋତ୍ସାହନ। ମିଛ ଖବର, ଗୁଜବ ଖବର, ଘୃଣା ପ୍ରଚାର ଯୁଗରେ ତଥ୍ୟ ଭିତ୍ତିକ, ନୈତିକ ଓ ନିରପେକ୍ଷ ସାମ୍ବାଦିକତାର ଆବଶ୍ୟକତା ଉପରେ ଆଲୋଚନା କରିବା ଏବଂ ଗୁଣାତ୍ମକ ସାମ୍ବାଦିକଙ୍କୁ ପ୍ରୋତ୍ସାହନ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
1: ଆଜ୍ଞା ସାର୍, ଏଇଟା ପ୍ରକୃତରେ ଠିକ୍ କଥା କହିଲେ। ସାମ୍ବାଦିକମାନଙ୍କର ସୁରକ୍ଷା ଏବଂ ଗୁଣାତ୍ମକ ସାମ୍ବାଦିକତାକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ତ ସାର୍, କହିବେ କି ଯେ ୟୁନେସ୍କୋ କ୍ୟାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପ୍ରାଇଜ୍ କ'ଣ?
0: ୟୁନେସ୍କୋ ଗିଲମୋର କ୍ୟାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପ୍ରାଇଜ୍, ଏହା ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ। 1997 ୟୁନେସ୍କୋ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୁରସ୍କାର କଲମ୍ବିଆର ସାମ୍ବାଦିକ ଗୁଇଲମୋର କାନୋ ଆଇଜାକଙ୍କ ନାମରେ ନାମିତ, ଯିଏ 1986 ଡ୍ରଗ୍ ମାଫିଆଙ୍କ ବିରୁଦ୍ଧରେ ଲେଖିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ପ୍ରତିବର୍ଷ ମେ 3 ତାରିଖରେ ତାଙ୍କରି ସ୍ମୃତିରେ ଏବଂ ସମ୍ମାନ ଜଣାଇ ଜଣେ ବ୍ୟକ୍ତି, ସଂସ୍ଥା ବା ଅନୁଷ୍ଠାନକୁ ଏହି ପୁରସ୍କାର ଦିଆଯାଇଥାଏ, ଯିଏକି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରେସ୍ ସ୍ୱାଧୀନତା ପାଇଁ ଉଲ୍ଲେଖନୀୟ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥାନ୍ତି। ଏ ବାବଦରେ ପୁରସ୍କାର ରାଶି $25,000।
1: ଆଜ୍ଞା, ତ ବହୁତ ଭଲ କଥା କହିଲେ। ପ୍ରକୃତରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି ପୁରସ୍କାର ରହିଛି। ତେବେ ସାର୍, ଏବେ ଆମେ ଜାଣିବାକୁ ଚାହିଁବୁ ଭାରତ ତଥା ଓଡ଼ିଶା ପାଇଁ ଏହି ଦିବସର ପ୍ରାସଙ୍ଗିକତା କ'ଣ ରହିଛି?
0: ଆଜ୍ଞା, ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଭାରତୀୟ ସମ୍ବିଧାନରେ ଧାରା 19(1)(ক) ସମସ୍ତ ନାଗରିକଙ୍କୁ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରଦାନ କରିଛି, ଯାହା ମଧ୍ୟରେ ପ୍ରେସ୍ ସ୍ୱାଧୀନତା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ମଧ୍ୟ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଖଣି ଦୁର୍ନୀତି, ଜଙ୍ଗଲ ଅଧିକାର ପ୍ରସଙ୍ଗରେ ଓଡ଼ିଶାର ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି, କିନ୍ତୁ ବେଳେବେଳେ ସେମାନଙ୍କୁ ମଧ୍ୟ ଧମକ ଆକ୍ରମଣର ସାମ୍ନା କରିବାକୁ ପଡ଼େ। ତେଣୁ ଏହି ଦିବସ ଓଡ଼ିଶାରେ ସାମ୍ବାଦିକଙ୍କ ସୁରକ୍ଷା, ସେମାନଙ୍କ କାମକୁ ସମ୍ମାନ ଦେବା ଓ ନିରପେକ୍ଷ ସାମ୍ବାଦିକକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁଯୋଗ ଅଟେ।
1: ଆଜ୍ଞା ସାର୍, ବହୁତ ଭଲ କଥା କହିଲେ ପ୍ରକୃତରେ। ତେବେ ସାର୍, ଏବେ ଆମେ ଜାଣିବାକୁ ଚାହିଁବୁ ସାମ୍ବାଦିକମାନେ କିପରି ଦୁର୍ନୀତି ନିବାରଣ ଏବଂ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାନ୍ତି।
0: ଆଜିର ସମାଜରେ ଦୁର୍ନୀତି ଏକ ବଡ଼ ବ୍ୟାଧି ରୂପେ ଛିଡ଼ା ହୋଇଛି। ସାମ୍ବାଦିକମାନେ ଏହାର ମୂଳୋତ୍ପାଟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏଥିନିମନ୍ତେ ସର୍ବପ୍ରଥମେ ସାମ୍ବାଦିକମାନେ ଅନୁସନ୍ଧାନମୂଳକ ସାମ୍ବାଦିକତା ବା ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍, ଅନେକ ସମୟରେ ବଡ଼ ବଡ଼ ଦୁର୍ନୀତି ଓ ଘୋଟାଲା ଗୋପନରେ ରହିଥାଏ। ସାମ୍ବାଦିକମାନେ ନିଜ ଜୀବନକୁ ପାଣି ଛଡ଼ାଇ ସେହି ରହସ୍ୟ ଉନ୍ମୋଚନ କରନ୍ତି, ଯାହାଦ୍ୱାରା ଦୋଷୀ ଉପଯୁକ୍ତ ଦଣ୍ଡ ପାଇଥାଏ। 2, ସରକାରୀ ଯୋଜନାର ତଦାରଖ। ଗାଁ ଗହଳିରେ ସରକାରୀ ଟଙ୍କାର କିପରି ବିନିଯୋଗ ହେଉଛି ତାହା

0: ସାମ୍ବାଦିକମାନେ ଲୋକଲୋଚନକୁ ଆଣନ୍ତି। ଏହାଦ୍ୱାରା ପ୍ରଶାସନିକ ସ୍ତରରେ ଉତ୍ତରଦାୟିତ୍ୱ ବୃଦ୍ଧି ଘଟିଥାଏ। ତିନିରେ କୁସଂସ୍କାର ବିରୁଦ୍ଧରେ ଅଭିଯାନ, ବାଲ୍ୟ ବିବାହ, ନିଶା ନିବାରଣ ଏବଂ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧି ଏବେ ବି ମଧ୍ୟ ଅଛି। ଏଥି ନିମନ୍ତେ ଏହା ବିରୁଦ୍ଧରେ ଲେଖା ଓ ଭିଡ଼ିଓ ମାଧ୍ୟମରେ ସାମ୍ବାଦିକମାନେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାନ୍ତି। ଲୋକଙ୍କ ସମସ୍ୟାର ସମାଧାନ, ପାନୀୟ ଜଳ, ରାସ୍ତାଘାଟ, ବିଜୁଳି ସମସ୍ୟା ଭଳି ଅନେକ ମୌଳିକ ସୁବିଧା ପାଇଁ ଲୋକମାନେ ଯେତେବେଳେ ହଇରାଣ ହୁଅନ୍ତି, ସାମ୍ବାଦିକମାନେ ସେହି ଖବରକୁ ଗୁରୁତ୍ୱ ଦେଇ ପ୍ରସାରଣ କଲେ ସରକାରଙ୍କର ଦୃଷ୍ଟି ଆକର୍ଷଣ ହେବା ସହିତ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି।
1: ଆଜ୍ଞା ସାର, ଏଇଟା ବହୁତ ଭଲ କଥା କହିଲେ। ପ୍ରକୃତରେ କହିବାକୁ ଗଲେ ସାମ୍ବାଦିକ ମାନଙ୍କର ଯୋଉ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କିପରି ଦୁର୍ନୀତି ନିବାରଣ ଏବଂ ସମାଜର ପରିବର୍ତ୍ତନରେ ସେମାନେ ସହାୟକ ହୋଇଥାନ୍ତି, ସେ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବେ କହିଛନ୍ତି। ତେବେ ସାର, ଆପଣ ଏବେ କହିବେ କି ଗଣମାଧ୍ୟମକୁ ଗଣତନ୍ତ୍ରର ଜଗୁଆଳି ବୋଲି କାହିଁକି କୁହାଯାଇଥାଏ?
0: ଗଣମାଧ୍ୟମକୁ ଗଣତନ୍ତ୍ରର ଜଗୁଆଳି ବା ଜାଗ୍ରତ ପହରୀ ବୋଲି କୁହାଯାଇଥାଏ, କାରଣ ଗଣମାଧ୍ୟମ ସରକାରଙ୍କର କାର୍ଯ୍ୟକଳାପ ଉପରେ ସର୍ବଦା ନଜର ରଖେ ଏବଂ ଶାସନ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିକୁ ଲୋକଲୋଚନକୁ ଆଣେ। ଯେତେବେଳେ ପ୍ରେସ୍ ସ୍ୱାଧୀନ ରହେ ସେତେବେଳେ ସାଧାରଣ ଜନତାଙ୍କ ସ୍ୱର ଶକ୍ତିଶାଳୀ ହୁଏ ଏବଂ ସେମାନେ ସମସ୍ତ ତଥ୍ୟ ପାଇଥାନ୍ତି।
1: ଆଜ୍ଞା, ବହୁତ ଭଲ ଭାବରେ କହିଲେ ସାର୍। ତେବେ ଆଉ ଗୋଟେ କଥା ଆମେ ଜାଣିବାକୁ ଚାହିଁବୁ ଯେ ଯେଉଁ ଯୁବ ସାମ୍ବାଦିକମାନେ ଏହି ସମ୍ବାଦ କ୍ଷେତ୍ର ଦିଗରେ ଆସୁଛନ୍ତି, ଏହି ସାମ୍ବାଦିକତାକୁ ସେମାନେ ପେଶା ଭାବରେ ଆପଣାଉଛନ୍ତି, ତ ସେମାନଙ୍କୁ ସାର୍ ଆପଣ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ଆଜ୍ଞା, ଯୁବ ସାମ୍ବାଦିକତା ହେଉନ୍ତୁ ବା ବରିଷ୍ଠ ସାମ୍ବାଦିକତା ହୁଅନ୍ତୁ, ସାମ୍ବାଦିକ କେବଳ ଏକ ବୃତ୍ତି ବା ଚାକିରି ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ। ସବୁବେଳେ ତଥ୍ୟ ଯାଞ୍ଚ କରି ଖବର ପରିବେଷଣ କରିବା ଆବଶ୍ୟକ, କୌଣସି ଲୋଭ ବା ଭୟର ବଶବର୍ତ୍ତୀ ନ ହୋଇ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଦରକାର। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱର ଏକ ନିର୍ଦ୍ଦିଷ୍ଟ ସୀମାରେଖା ରହିଛି, ସେହିଭଳି ସାମ୍ବାଦିକମାନେ ମଧ୍ୟ ତାଙ୍କ ଲକ୍ଷ୍ମଣ ରେଖା ମଧ୍ୟରେ ରହିବା ଆବଶ୍ୟକ। ସଦା ସର୍ବଦା ଆମେ ନିରପେକ୍ଷ, ନିର୍ଭୀକ୍ଷ ଓ ସତ୍ୟ ସମ୍ବାଦ ସଂଗ୍ରହ ଓ ପରିବେଷଣ କରିବା ସ୍ୱାଗତ ଯୋଗ୍ୟ ଏବଂ ଏହା ସମାଜ ପାଇଁ ମଙ୍ଗଳ, କିନ୍ତୁ ଏହା ସତ୍ତ୍ୱେ ଆମେ ସର୍ବଦା ଖବରଟିଏ ଜନତାଙ୍କ ହିତରେ ଉଦ୍ଦିଷ୍ଟ ବା ଜନ ଉତ୍ସୁକତା ନୁହେଁ, ବରଂ ଜନତାଙ୍କ ହିତ ଉଦ୍ଦେଶ୍ୟରେ ସମ୍ବାଦ ସର୍ବଦା ପରିବେଷଣ କରିବା ହେଉଛି ବାଞ୍ଛନୀୟ।
1: ଆଜ୍ଞା, ବହୁତ ଭଲ ଆଡ଼ଭାଇସ୍ କରିଛନ୍ତି, ଭଲ ଉପଦେଶ ଦେଇଛନ୍ତି। ଯେଉଁମାନେ କି ପ୍ରକୃତରେ ମାନେ ସତ୍ୟର ହିଁ ସେମାନେ ପ୍ରଚାର କରିବା ଉଚିତ ଏବଂ ସତ୍ୟର ସାଥ ଦେବା ଉଚିତ ଏବଂ ନ୍ୟାୟ ପାଇବା ପାଇଁ ସେମାନେ ତାଙ୍କର କର୍ତ୍ତବ୍ୟ କରିବା ଉଚିତ। ତେବେ ସାର୍, ଆଉ ଗୋଟେ କଥା ଆପଣ ଜାଣିଥିବେ ଯେ ଏଇ ସତ୍ୟର ସାଥ ଦେବା ପାଇଁ, ସତ୍ୟକୁ ଆଣିବା ପାଇଁ ସେମାନେ ଅନେକ ସଂଘର୍ଷ କରିଥାନ୍ତି। ଆପଣ ଯେହେତୁ ଏ ଦିଗରେ ଦୀର୍ଘ ଦିନରୁ ଜଡ଼ିତ ହୋଇଅଛନ୍ତି, ଏ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଯେଉଁ ସମାଜର ମଙ୍ଗଳ ଲାଗି ଘଟୁଥିବା ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବା ଲାଗି ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ତେଣୁ ଯେଉଁ ସାମ୍ବାଦିକମାନେ କିପରି ଭାବରେ ସମସ୍ୟା ଭୋଗିଥାନ୍ତି ସେ ସମ୍ପର୍କରେ ଆପଣ କ'ଣ କହିବେ?
0: ସାମ୍ବାଦିକମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ ସମୟରେ ଅନେକ ବିପଦ ବରଣ କରିଥାନ୍ତି, ଯଥା ମାଲି ମକଦ୍ଦମାର ଭୟ ଥାଏ, ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ, ଆଇନଗତ ସମସ୍ୟା ଜୁଟି କରନ୍ତି, କିନ୍ତୁ ଏଥିପ୍ରତି ସରକାର ଧ୍ୟାନ ଦେଇ ସେମାନଙ୍କୁ ସୁରକ୍ଷିତ ରହିଲେ ସତ୍ୟ ଘଟଣା ଲୋକଲୋଚନକୁ ଆସିପାରିବ ଏବଂ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଭାବରେ ମଙ୍ଗଳମୟ ହେବ।
1: ଠିକ କଥା କହିଲେ ପ୍ରକୃତରେ, ତେଣୁ ସେମାନଙ୍କ ସୁରକ୍ଷା ମଧ୍ୟ ଖୁବ୍ ଜରୁରୀ ଅଟେ, ନୁହେଁ କି?
0: ନିହାତି ଭାବେ, ଯଦି ସାମ୍ବାଦିକ ସୁରକ୍ଷିତ ରହିବେ ନାହିଁ ତେବେ ସତ୍ୟ ଘଟଣା ଲୋକଲୋଚନକୁ ଆସିପାରିବ ନାହିଁ, ଯାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ।
1: ଆଜ୍ଞା ସାର୍, ବହୁତ ଭଲ କଥା କହିଲେ। ତେବେ ସାର୍, ଏବେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆମେ ଜାଣିବାକୁ ଚାହିଁବୁ ଯେ ଏକ ସୁସମାଜ ଗଠନ ଦିଗରେ ସାମ୍ବାଦିକମାନଙ୍କର ଭୂମିକା କ'ଣ ରହିଛି?
0: ଏକ ସୁସ୍ଥ ସମାଜ ଗଠନରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ବିବେଚିତ କରାଯାଇଥାଏ। ଜଣେ ବରିଷ୍ଠ ସାମ୍ବାଦିକ ମତରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଉପରେ ନଜର ରଖିବା ଏବଂ ସେମାନଙ୍କୁ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ କରିବା ହେଉଛି ସାମ୍ବାଦିକମାନଙ୍କର ମୁଖ୍ୟ କର୍ତ୍ତବ୍ୟ। ଏତଦ୍ ବ୍ୟତୀତ ସତ୍ୟ ଓ ସଠିକ ତଥ୍ୟର ପ୍ରସାର, ସୁସ୍ଥ ସମାଜ ଗଠନ ପାଇଁ ଲୋକମାନେ ସଠିକ ସୂଚନା ପାଇବା ଜରୁରୀ। ସାମ୍ବାଦିକମାନେ ଗୁଜବ ବା ଭୁଲ ଖବର, ଫେକ୍ ନ୍ୟୁଜ୍କୁ ରୋକି ସତ୍ୟ ଘଟଣାକୁ ଲୋକଲୋଚନକୁ ଆଣନ୍ତି, ଯାହାଦ୍ୱାରା ସମାଜରେ ଭ୍ରାନ୍ତ ଧାରଣା ଦୂର ହୋଇଥାଏ। ଶୋଷିତ ଓ ବଞ୍ଚିତଙ୍କ ସ୍ୱର ସମାଜରେ ଯେଉଁମାନଙ୍କ କଥା ପ୍ରଶାସନ ପାଖରେ ପହଞ୍ଚିପାରେ ନାହିଁ, ସାମ୍ବାଦିକମାନେ ସେମାନଙ୍କର ସ୍ୱର ସାଜନ୍ତି। ଗରିବ ଅସହାୟ ଓ ଅବହେଳିତ ଶ୍ରେଣୀର ସମସ୍ୟାକୁ ସାମ୍ନାକୁ ଆଣି ସେମାନଙ୍କୁ ନ୍ୟାୟ ଦେବାରେ ସାମ୍ବାଦିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏତତ୍ ବ୍ୟତୀତ ସମାଜକୁ ଏକ ସଠିକ୍ ଦିଗ୍ଦର୍ଶନ ଦେବାରେ ସାମ୍ବାଦିକଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ। ଏକ ସୁସ୍ଥ ସମାଜ ଗଠନରେ ଏହାର ଭୂମିକା ନିହାତି ଅପରିହାର୍ଯ୍ୟ।
1: ଠିକ୍ କଥା କହିଲେ ସାର୍, ପ୍ରକୃତରେ ସେମାନେ ସତ୍ୟ ଏବଂ ସଠିକ୍ ତଥ୍ୟର ପ୍ରସାର କରିଥାନ୍ତି, ଲୋକଲୋଚନକୁ ଆଣିଥାନ୍ତି, ତେଣୁ କହିବାକୁ ଗଲେ ଯେଉଁ ଶୋଷିତମାନଙ୍କୁ ସେମାନେ ନ୍ୟାୟ ଦେଇଥାନ୍ତି। ତେଣୁ ସମାଜରେ କହିବାକୁ ଗଲେ ସୁସମାଜ ଗଠନ ଦିଗରେ ସାମ୍ବାଦିକମାନଙ୍କର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯେପରି ଆପଣ କହିଲେ। ତେବେ ସାର୍, ଏବେ ଆପଣ କୁହନ୍ତୁ ଯେ ଜଣେ ଆଦର୍ଶ ସାମ୍ବାଦିକଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ କ'ଣ ହେବା ଉଚିତ? କାରଣ ବର୍ତ୍ତମାନ ସମୟରେ ଆପଣ ଦେଖୁଥିବେ ଅନେକ ସାମ୍ବାଦିକ ମଧ୍ୟ ମାନେ ଲୋଭର ବଶବର୍ତ୍ତୀ ହୋଇ ସଠିକ୍ ତଥ୍ୟକୁ ମଧ୍ୟ ଲୁଚଉଛନ୍ତି, ଅନ୍ୟର ସାଥ ଦେଉଛନ୍ତି। ତେଣୁ ଆପଣ କହିବେ କି ଜଣେ ଆଦର୍ଶ ସାମ୍ବାଦିକଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ କ'ଣ ହେବା ଉଚିତ?
0: ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ଏକ ବଡ଼ ସାମାଜିକ ଦାୟିତ୍ୱ। ଜଣେ ଆଦର୍ଶ ସାମ୍ବାଦିକଙ୍କର କେତେ ଗୁଡ଼ିଏ ଗୁଣ ରହିବା ଆବଶ୍ୟକ, ଯେପରିକି ନିରପେକ୍ଷତା। ଜଣେ ସାମ୍ବାଦିକ କୌଣସି ବ୍ୟକ୍ତି, ଦଳ ବା ଗୋଷ୍ଠୀର ସପକ୍ଷରେ ନ ରହି କେବଳ ସତ୍ୟର ପକ୍ଷ ନେବା ଉଚିତ। ପକ୍ଷପାତମୂଳକ ଖବର ସମାଜ ପାଇଁ କ୍ଷତିକାରକ ଅଟେ। ନିର୍ଭୀକତା, ସମାଜର ପ୍ରଭାବଶାଳୀ ବ୍ୟକ୍ତି ବା ଅନ୍ୟାୟ ବିରୁଦ୍ଧରେ ଖବର ପ୍ରକାଶ କରିବା ପାଇଁ ସାମ୍ବାଦିକଙ୍କ ପାଖରେ ସାହସ ଓ ନିର୍ଭୀକ ଥିବା ନିହାତି ଜରୁରୀ। ସାମାଜିକ ପ୍ରତିବଦ୍ଧତା, ଖବର ପ୍ରସାରଣ କରିବା ସମୟରେ ଧ୍ୟାନ ରଖିବା ଉଚିତ ଯେପରି ତାହା ସମାଜରେ ଉତ୍ତେଜନା ବା ହିଂସା ସୃଷ୍ଟି ନ କରେ। ଶାନ୍ତି ଓ ସହନ୍ତି ବଜାଇ ରଖିବା ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ।
1: ବହୁତ ସୁନ୍ଦର ଭାବରେ ଆପଣ ସାର୍ କହିଛନ୍ତି। ନିହାତି ଭାବରେ ସେମାନଙ୍କର ଏମିତି କର୍ତ୍ତବ୍ୟ ରହିବା ଦରକାର ଯାହାଦ୍ୱାରା କି ଗୋଟେ ଶାନ୍ତିମୟ ସମାଜ ମଧ୍ୟ ଗଠନ ହୋଇପାରିବ। ତେବେ କହିବାକୁ ଗଲେ କେବଳ ସାମ୍ବାଦିକମାନଙ୍କର କର୍ତ୍ତବ୍ୟ ରହିଛି ସେଇଟା ନୁହେଁ, ଏଥିରେ ପ୍ରତ୍ୟେକ ନାଗରିକମାନଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି। ତେଣୁ ସାର୍, ଆପଣ କହିବେ କି ଜଣେ ସାଧାରଣ ନାଗରିକଙ୍କର ପ୍ରେସ୍ ସ୍ୱାଧୀନତା ପାଇଁ କ'ଣ କରିବା ଉଚିତ ବା ସେମାନଙ୍କର ଦାୟିତ୍ୱ ଉପରେ କିଛି କହିଲେ ଭଲ ହେବ?
0: ନାଗରିକମାନେ ସତ୍ୟ ଓ ନିରପେକ୍ଷ ଖବରକୁ ସମର୍ଥନ କରିବା ଉଚିତ, ଗୁଜବରୁ ଦୂରେଇ ରହିବା ସହିତ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ଉଚିତ।
1: ଆଜ୍ଞା ସାର୍, ପ୍ରକୃତରେ ବହୁତ ଭଲ କଥା କହିଲେ। ଏଥିରେ ପ୍ରତ୍ୟେକ ନାଗରିକମାନଙ୍କର ମଧ୍ୟ ଦାୟିତ୍ୱ ରହିଛି, କେବଳ ସାମ୍ବାଦିକମାନଙ୍କ ଉପରେ ସବୁ ଦାୟିତ୍ୱ ଲଦିଦେଲେ ହେବନି। ତେଣୁ ଗୋଟେ ସୁସ୍ଥ ସମାଜ, ସୁସମାଜ ଗଠନ ଦିଗରେ ଯେତିକି ସାମ୍ବାଦିକମାନଙ୍କର ଦାୟିତ୍ୱ ରହିଛି ସେତିକି ନାଗରିକମାନଙ୍କର ଦାୟିତ୍ୱ ରହିଛି ଏବଂ ଆମର ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି। ତେବେ ସାର୍, ଆଜି ତ ଆମେ ଆପଣଙ୍କଠୁ ଅନେକ କିଛି କଥା ଜାଣିଲୁ। ଆଜିର ଯେଉଁ ବିଷୟବସ୍ତୁ ଥିଲା ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ, ଏ ସମ୍ପର୍କରେ ଆପଣ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ସୁନ୍ଦର ଭାବେ ଅବଗତ କରାଇଛନ୍ତି। ତେବେ ସାର୍, ଆପଣ ଜାଣନ୍ତି ଯେ ପ୍ରତ୍ୟେକ ବର୍ଷ ୟୁନେସ୍କୋ ତରଫରୁ ଏହି ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ଉପଲକ୍ଷେ ଏକ ମୁଖ୍ୟ ବିଷୟବସ୍ତୁ ବା ଥିମ୍ ଦିଆଯାଇଥାଏ। ତେବେ ସାର୍, ଆପଣ କହିବେ କି 2026 ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସର ଥିମ୍ କ'ଣ ରହିଛି?
0: 2026 ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ 2026ର ମୁଖ୍ୟ ବିଷୟବସ୍ତୁ ଥିମ୍ ହେଉଛି ସିପିଙ୍ଗ ଏ ଫ୍ୟୁଚର ଆଟ୍ ପିସ୍, ପ୍ରମୋଟିଂ ପ୍ରେସ୍ ଫ୍ରିଡମ୍ ଫର ହ୍ୟୁମାନ ରାଇଟ୍ସ ଡେଭଲପମେଣ୍ଟ ଆଣ୍ଡ ସିକ୍ୟୁରିଟି। ଓଡ଼ିଆରେ ଏହାର ଅର୍ଥ ହେଉଛି ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ, ମାନବାଧିକାର ବିକାଶ ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହନ। ଏହି ବର୍ଷର ଦିବସ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଏ ସଂକ୍ରାନ୍ତରେ କହୁଛି। ଏହି ପାଳନର ମୁଖ୍ୟ ଆଭିମୁଖ୍ୟ ହେଉଛି ଏହି ଥିମ୍ ବା ଶୀର୍ଷକ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ମୁକ୍ତ ଏବଂ ସ୍ୱାଧୀନ ସାମ୍ବାଦିକତାର ଭୂମିକା ଉପରେ ଗୁରୁତ୍ୱ ଦେଇଥାଏ। 2026 ବିଶ୍ୱସ୍ତରୀୟ ସମ୍ମିଳନୀ ଜାମ୍ବିଆର ଲୁସାକା ଠାରେ 4-5 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହା ୟୁନେସ୍କୋ ଏବଂ ଜାମ୍ବିଆ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ହେଉଛି। ଏହି ବର୍ଷ ସାମ୍ବାଦିକଙ୍କ ସୁରକ୍ଷା, କୃତ୍ରିମ ବୁଦ୍ଧିମତାର ପ୍ରଭାବ ଏବଂ ଭୁଲ ତଥ୍ୟ ବା ଗୁଜବର ମିସ୍ଇନଫର୍ମେସନର ମୁକାବିଲା ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି। ପ୍ରତିବର୍ଷ ମେ 3 ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ୟୁନେସ୍କୋ ଗୁଲିମୋର କ୍ୟାନ୍ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ପ୍ରାଇଜ୍ ପ୍ରଦାନ କରାଯାଇଥାଏ।
1: ଆଜ୍ଞା, ବହୁତ ଭଲ କଥା କହିଲେ ସାର୍। ପ୍ରକୃତରେ ଏ ବର୍ଷର ଯେମିତି ବହୁତ ସୁନ୍ଦର ଥିମ୍ ରହିଛି ଯେପରିକି ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ, ମାନବାଧିକାର ବିକାଶ, ଏବଂ ସୁରକ୍ଷା ପାଇଁ ପ୍ରେସ୍ ସ୍ୱାଧୀନତାକୁ ପ୍ରୋତ୍ସାହନ, ବହୁତ ସୁନ୍ଦର ଥିମ୍ ରହିଛି ଯାହାକୁ ମୁଁ ଭାବୁଛି ଏହି ଥିମ୍ ମାଧ୍ୟମରେ ଆମ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚୟ ଭାବରେ ଏ ଉପରେ ଅନେକ କିଛି ଶିକ୍ଷା କରିପାରିଥିବେ ଏବଂ ଏହାର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଆପଣ ଖୁବ୍ ସୁନ୍ଦର ଭାବରେ ଆଜି ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ କହିଲେ। ତେବେ ସାର୍, ଆଜି ତ ଆମେ ଆପଣଙ୍କଠୁ ଅନେକ କିଛି କଥା ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ଉପରେ ଜାଣିଲୁ, ତେବେ ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ, ଆମ ଯୁବ ସାମ୍ବାଦିକମାନଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଆଜ୍ଞା, ସାମ୍ବାଦିକମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମ୍ବାଦ ପ୍ରକାଶନ ସମୟରେ ଖବରକାଗଜର ପ୍ରଥମ ପୃଷ୍ଠା ହେଉ ଅଥବା ସ୍ୱତନ୍ତ୍ର ସ୍ଥାନରେ ହେଉ, ଭୟ, କ୍ରୋଧ, ହିଂସା, ଜନ ଅସ୍ଥିରତା, ଜନ ଅଶ୍ଳୀଳତା, ଅଶାନ୍ତି ତଥା ବିଦ୍ୱେଷ ଭାବ ଉଦ୍ରେକ ହେବା ଭଳି ସମ୍ବାଦ ସ୍ଥାନିତ ନ କରି ପ୍ରମୁଖ ସ୍ଥାନରେ ଶୁଦ୍ଧ ଭାବନା, ଭଲ ଚିନ୍ତା ପାଇଁ ଏକ ଭଲ ସମ୍ବାଦ ପରିବେଷଣ କରନ୍ତୁ, ଯାହା ଭଲ କାମ ପାଇଁ ପ୍ରେରଣା ଦେବା ସହ ସତ୍ଚିନ୍ତା ଓ ଶ୍ରେଷ୍ଠ ଭାବନା ଜାତ ହୋଇ ସମାଜର ହିତ କରିପାରିବ। ଏ ଦିଗରେ ଯୁବ ସାମ୍ବାଦିକମାନଙ୍କର ଦୀର୍ଘ ଭବିଷ୍ୟତ ଥିବାରୁ ସେମାନେ ନିଜେ ଜ୍ଞାନ ଆହରଣ କରିବା ସହିତ ଧୈର୍ଯ୍ୟର ସହିତ ସମସ୍ତ ଶକ୍ତି ଖଟାଇ ସତ୍ୟ, ନିରପେକ୍ଷ, ନିର୍ଭୀକ ସମ୍ବାଦ ପରିବେଷଣ ପାଇଁ ଯତ୍ନବାନ ହେବା ପାଇଁ ଉପଦେଶ ଦେଉ। ସର୍ବଶେଷରେ ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ଚାହୁଁଛି, ସାମ୍ବାଦିକମାନେ ବଞ୍ଚିଲେ ଏବଂ ସୁରକ୍ଷିତ ରହିଲେ ଗଣତନ୍ତ୍ର ନିଶ୍ଚିତ ଭାବରେ ମଜବୁତ ହେବ, କାରଣ ସାମ୍ବାଦିକମାନେ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପହରୀ।
1: ବହୁତ ସୁନ୍ଦର ଭାବରେ ସାର୍ ଆପଣ ଆଜି ଆମ ଶ୍ରୋତାମାନଙ୍କୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ମୁଁ ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁମାନେ ଶୁଣୁଥିବେ ଅନେକ କିଛି ଶିକ୍ଷା କରିପାରିଥିବେ, ଏବଂ ଯେଉଁ ଯୁବପିଢ଼ି ସାମ୍ବାଦିକତାକୁ ତାଙ୍କର ପେଶା ଭାବରେ ଏବଂ ନିଶା ଭାବରେ ଗ୍ରହଣ କରୁଛନ୍ତି, କ୍ୟାରିୟର ଭାବରେ ଗ୍ରହଣ କରୁଛନ୍ତି, ସେମାନେ ନିହାତି ଭାବରେ ଆମ ଆଲୋଚନାରୁ ଅନେକ କିଛି ଶିକ୍ଷା କରିପାରିଥିବେ ଏବଂ ଆଗକୁ ସେମାନେ ମଧ୍ୟ ତାଙ୍କର ସୁନ୍ଦର ଭାବରେ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ କରିପାରିବେ ଏବଂ ସୁସ୍ଥ ସମାଜ ଗଠନ କରିବା ଦିଗରେ ସେମାନଙ୍କର କର୍ତ୍ତବ୍ୟ ନିଶ୍ଚୟ ଭାବରେ ନିଭେଇବେ ବୋଲି ମୁଁ ଆଶା କରୁଛି। ତେବେ ସାର୍, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି, ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣ ଏବେ ଶୁଣୁଥିଲେ ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ ଉପରେ, ସମାଜରେ ମୁକ୍ତ ଏବଂ ସ୍ୱାଧୀନ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ। ଆଜି ଆମେ ଆଲୋଚନା କରୁଥିଲୁ ରାଉରକେଲାର ଜଣେ ଖୁବ୍ ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ଧଳଙ୍କ ସହିତ।

ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଗତି ସେଟ୍ଟି। ଆଜି ଏଥିରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଧଳଙ୍କ ସହିତ ଆଲୋଚନା ଶୁଣିଲେ। ବିଷୟ ଥିଲା ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ପାଳନର ଲକ୍ଷ୍ୟ ବା ଉଦ୍ଦେଶ୍ୟ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅନିତା ଧଳ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008247588। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜିଲ୍ଲା ହାଲଚାଲ ରାତି 7:25ରେ ଏହି କ୍ରମରେ ରହିଛି ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିପାରିବେ ରାତି 7:30ରେ। ଏଥିରେ ଅଗ୍ରଣୀ ମହିଳା ଚାଷୀ ଅନିତା ତିର୍କୀଙ୍କ ସହିତ ରହିଛି ଆଲୋଚନା। ବିଷୟ ରହିଛି କୁକୁଡ଼ା ଓ ଛେଳି ପାଳନ। ସିନେ ସଙ୍ଗୀତ ରାତି 8ଟାରେ। ରାତି 8:30ରେ ସମାଚାର ଦର୍ପଣ। ଗୀତ ଗଜଲ କ୍ରମରେ ଗଜଲ ଶୁଣିବେ ରାତି 10ଟାରେ କଣ୍ଠଶିଳ୍ପୀ ଜଗଜିତ ସିଂ। ଲୋକଗୀତ କ୍ରମରେ ପାଲା ପ୍ରସାର କରିବ ରାତି 10:30ରେ ପରିବେଷଣ କରିବେ ଲଳିତା କର୍ସେଲ ଏବଂ ସାଥୀ।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 17:10। କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଜୀବନ ଶୁଣିପାରିବେ ସକାଳ 7:25। ଏଥିରେ ସ୍ୱାସ୍ଥ୍ୟଭିତ୍ତିକ ଆଲୋଚନାର ବିଷୟ ରହିଛି, ଯକ୍ଷ୍ମା ରୋଗ ଏ ବିଷୟରେ ଆଲୋଚନା ରହିଛି, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନମିତା ସାହୁଙ୍କ ସହିତ। ସୁଗମ ସଙ୍ଗୀତ ସକାଳ 8:30, ସକାଳ 8:45 ରହିଛି ବଣ ପାହାଡ଼ର ଗୀତ, ଏହି କ୍ରମରେ ରହିଛି ଓରାମ ଗୀତ, ପରିବେଷଣ କରିବେ ଲେଖା ତିର୍କି ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ 12:00। ଅପରାହ୍ନ 5:00 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଶ୍ରୀମଦ୍ ଭାଗବତ ଅପରାହ୍ନ 5:20 କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ 5:30। ଏଥିରେ ଶ୍ୱାସ ରୋଗର କାରଣ ଓ ପ୍ରତିକାର ଏ ବିଷୟରେ ରହିଛି ଡାକ୍ତର ଦେବୀଜ୍ୟୋତି ଦାସଙ୍କ ସହିତ ଆଲୋଚନା। ହିନ୍ଦୀ ଭକ୍ତିଗୀତ ଶୁଣିବେ 6:10। କାର୍ଯ୍ୟକ୍ରମ ଯୁବଶକ୍ତି 6:30। 6:55 ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲ 7:25, ଏହି କ୍ରମରେ ରହିଛି କଳାହାଣ୍ଡି ଜିଲ୍ଲାର ହାଲଚାଲ। ଖେତ ଖମାର 7:30, 8:00 ସିନେ ସଙ୍ଗୀତ, ଝୁମ୍ ତାନନା 10:00। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 10:30, ଏହି କ୍ରମରେ ରହିଛି ଭିଜି ଯୋଗଙ୍କ ଦ୍ୱାରା ପରିବେଷିତ ଭାଓଲିନ୍ ବାଦନ। ଏଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

0: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ଼୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକ୍କୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ଼ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ୍, ଡିଏଭି ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ, ଶିଳ୍ପୀ ଥିଲେ ଅନୁପ ଜଲୋଟା। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ କ୍ଷମାନିଧି ବଡ଼ି ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣିବା ଚିତ୍ତରଞ୍ଜନ ନାୟକଙ୍କ ରଚନା।

ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଖଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଆଞ୍ଚଳିକ ସମ୍ବାଦ ଜନଜୀବନ ସମ୍ବାଦ, ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଦେବଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି କହିଲେ ରାଜ୍ୟପାଳ। ସୁଭଦ୍ରା ଯୋଜନାର କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସହାୟତା ରାଶି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚନ୍ଦନ ଯାତ୍ରା ହିନ୍ଦୁ ଧର୍ମରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ, ଯାହାକି ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ କେଉଁଠି 21 ଦିନ ତ କେଉଁଠି 42 ଦିନ ବ୍ୟାପୀ ପାଳନ କରାଯାଇଥାଏ। ମୁଖ୍ୟତଃ ଓଡ଼ିଶା ଏବଂ ଭାରତର ବିଭିନ୍ନ ମନ୍ଦିରମାନଙ୍କରେ ଏହା ପାଳନ କରାଯାଏ। ଏହି ପର୍ବରେ ମନ୍ଦିରରେ ଥିବା ବିଗ୍ରହମାନଙ୍କରେ ଚନ୍ଦନର ପ୍ରଲେପ ଦିଆଯାଇଥାଏ, ଯାହାକି ଠାକୁରମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରୁ ରକ୍ଷା କରିଥାଏ ବୋଲି ପ୍ରଥା ପ୍ରଚଳିତ ଅଛି। ଚାପ ଖେଳ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ବହନ କରିଥାଏ। ବିଶେଷକରି ମୁଖ୍ୟ ବିଗ୍ରହମାନଙ୍କର ଚଳନ୍ତି ପ୍ରତିମାମାନଙ୍କୁ ସୁସଜ୍ଜିତ ବୋଇତରେ ଅଧିଷ୍ଠିତ କରାଯାଇ ମନ୍ଦିର ପାର୍ଶ୍ୱସ୍ଥ ପୁଷ୍କରିଣୀ ଅବା ନଦୀମାନଙ୍କରେ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନମାନଙ୍କରେ ଏହି ଚାପ ଉଭୟ ଦିବାରାତ୍ର ମଧ୍ୟ ଖେଳାଯାଇଥାଏ। ବିଶେଷକରି ଏହି ପର୍ବ କେଉଁଠି ଓ କିପରି ପାଳନ କରାଯାଇଥାଏ ଆସନ୍ତୁ ଜାଣିବା। ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ 2ଟି ପର୍ଯ୍ୟାୟରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 42 ଦିନ ବ୍ୟାପୀ ପାଳନ କରାଯାଇଥାଏ, ଯଥା ବାହାର ଚନ୍ଦନଯାତ୍ରା ଓ ଭିତର ଚନ୍ଦନଯାତ୍ରା। ଶ୍ରୀଜଗନ୍ନାଥଙ୍କର ସେବକମାନେ ବିଭିନ୍ନ ରୀତିନୀତି ସମ୍ପନ୍ନ ପୂର୍ବକ ପ୍ରଭୁଙ୍କ ଚନ୍ଦନଯାତ୍ରା ସମ୍ପାଦନ କରିଥାନ୍ତି। ବାହାର ଚନ୍ଦନଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ, ରାମ ଓ କୃଷ୍ଣ ଏବଂ 5ଟି ଶିବଲିଙ୍ଗଙ୍କ ଚଳନ୍ତି ପ୍ରତିମାଙ୍କୁ ପଞ୍ଚୁପାଣ୍ଡବ ଭାବେ ଏକ ଭବ୍ୟ ସମାରୋହରେ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ନିଆଯାଇଥାଏ। ସେଠାରେ ଶ୍ରୀବିଗ୍ରହମାନଙ୍କୁ ନନ୍ଦା, ଭଦ୍ରା ଓ ଜୟା ନାମକ ସୁସଜ୍ଜିତ ବୋଇତରେ ବିରାଜମାନ କରାଯାଇ ଚାପ ଖେଳାଯାଇଥାଏ। ଏହି ଚାପ ଖେଳର ବିଶେଷତ୍ୱ ହେଉଛି ବିଗ୍ରହମାନଙ୍କୁ ଗ୍ରୀଷ୍ମକାଳୀନ ଉଷ୍ମତାରେ ଥଣ୍ଡାର ଅନୁଭୂତି ପ୍ରଦାନ କରିବା। ବାହାର ଚନ୍ଦନଯାତ୍ରା 21 ଦିନ ବ୍ୟାପୀ ପାଳନ କରାଯିବା ପରେ ଭିତର ଚନ୍ଦନଯାତ୍ରା ପାଳନ କରାଯାଇଥାଏ, ଯାହା ଏକ ଗୋପନୀୟ ନୀତି ଅଟେ। ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ ପୂର୍ବକ କେବଳ ସୁଗନ୍ଧିତ ଚନ୍ଦନର ପ୍ରଲେପ ଉପରେ ଧ୍ୟାନ ଦିଆଯାଇଥାଏ। ଉତ୍ତରପ୍ରଦେଶର ବୃନ୍ଦାବନର ବିଭିନ୍ନ ମନ୍ଦିର ଓ ଇସ୍କନ କେନ୍ଦ୍ରମାନଙ୍କରେ ଚନ୍ଦନ ଲାଗି ପରେ ସେଠାରେ ଥିବା ଯମୁନା ନଦୀରେ ବିଗ୍ରହମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ବୋଇତରେ ଅଧିଷ୍ଠିତ ପୂର୍ବକ ଚାପ ଖେଳାଯାଇଥାଏ। କିଛି କିଛି ସ୍ଥାନରେ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଏହି ନୀତି ସମ୍ପାଦିତ ହୋଇଥାଏ। ବୃନ୍ଦାବନରେ ବିଶେଷକରି ବାଙ୍କେବିହାରୀ ମନ୍ଦିର, ରାଧାବଲ୍ଲଭ ମନ୍ଦିର, ଗୋସ୍ୱାମୀ ମନ୍ଦିର, ଇସ୍କନ ବୃନ୍ଦାବନ ଓ ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଏହି ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କର ମଧ୍ୟ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ବାବା ଲିଙ୍ଗରାଜଙ୍କର ଚନ୍ଦନଯାତ୍ରା 22 ଦିନ ବ୍ୟାପୀ ପାଳନ କରାଯାଇଥାଏ। ବାବା ଲିଙ୍ଗରାଜଙ୍କର ସେବକମାନେ ବିଗ୍ରହମାନଙ୍କୁ ଥଣ୍ଡା ରଖିବା ଓ ଆରାମ ପ୍ରଦାନ ପୂର୍ବକ ଚନ୍ଦନର ପ୍ରଲେପ ଦେବା ସଙ୍ଗେ ସଙ୍ଗେ ପ୍ରଭୁ ଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ପାର୍ବତୀ, ମା ରୁକୁଣା ଏବଂ ଶ୍ରୀ ବାସୁଦେବଙ୍କର ବିଗ୍ରହମାନଙ୍କୁ ସନ୍ଧ୍ୟା ସମୟରେ ଏକ ପଟୁଆରରେ ମନ୍ଦିର ପାର୍ଶ୍ୱସ୍ଥ ବିନ୍ଦୁସାଗର ସରୋବରକୁ ନିଆଯାଇ ପ୍ରଭାତୀ ବୋଇତ ନାମକ ସୁସଜ୍ଜିତ ବୋଇତରେ ଚାପ ଖେଳ କରିଥାନ୍ତି। ଏହି ପର୍ବରେ ହରିହରଙ୍କ ମିଳନର ମହତ୍ତ୍ୱ ଅଧିକ। ପୌରାଣିକ ମତରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଓ ଦୋଳପର୍ବ ପରେ ପରେ ଆରାମ ପ୍ରଦାନ ପାଇଁ ମାତା ପାର୍ବତୀଙ୍କୁ ବୋଇତରେ ବୁଲାଇ ନେବା ପାଇଁ ପ୍ରତିଶ୍ରତିପୂର୍ବକ ଏହି ଚାପ ଖେଳର ଆୟୋଜନ ହୋଇଥାଏ। ପୁରୀ ଜିଲ୍ଲା କାକଟପୁରସ୍ଥିତ ମା ମଙ୍ଗଳାଙ୍କ ପୀଠରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି 21 ଦିନ ବ୍ୟାପୀ ମାଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସହିତ କାକଟପୁର ମା ମଙ୍ଗଳାଙ୍କର ମନ୍ଦିର ଅବିଚ୍ଛେଦ୍ୟ ଭାବେ ଜଡ଼ିତ। ବିଶେଷକରି ନବକଳେବର ସମୟରେ ଶ୍ରୀଜଗନ୍ନାଥଙ୍କର ଦ୍ୱାର ବିଷୟରେ ସୂଚନା ମା ମଙ୍ଗଳା ସ୍ୱପ୍ନ ମାଧ୍ୟମରେ ସେବାୟତମାନଙ୍କୁ ପ୍ରଦାନ କରିଥାନ୍ତି। ଚନ୍ଦନଯାତ୍ରା ସମୟରେ ସେବକମାନେ ପ୍ରତ୍ୟହ ମାଙ୍କୁ ଚନ୍ଦନ ଲାଗି କରିବା ପରେ ବିଭିନ୍ନ ରୀତିନୀତି ସମ୍ପାଦନ ପୂର୍ବକ ମାଙ୍କୁ ଶୋଭାଯାତ୍ରାରେ ନେଇ ନିକଟସ୍ଥ ପ୍ରାଚୀ ନଦୀରେ ଥିବା ସୁସଜ୍ଜିତ ବୋଇତରେ ଦେବୀଙ୍କ ଚାପ ଖେଳ କରିଥାନ୍ତି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କନକପୁରସ୍ଥିତ ଝଙ୍କଡ଼ବାସିନୀ ମା ସାରଳଙ୍କ ପୀଠରେ ମଧ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ଦୀର୍ଘ 21 ଦିନ ବ୍ୟାପୀ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତିଦିନ ଦେବୀଙ୍କୁ ଚନ୍ଦନ ଲାଗି ସରିବା ପରେ ବିମାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ ନିଆଯାଇ ଦିବାରାତ୍ର ଚାପ ଖେଳାଯାଇଥାଏ। ଦେବୀଙ୍କ ସେବକ ରାଓଳମାନେ ଏହି କାର୍ଯ୍ୟରେ ସାମିଲ ହୋଇ ରୀତିନୀତି ସମ୍ପାଦନ କରିଥାନ୍ତି। ଏହି ଉତ୍ସବରେ ଆଧ୍ୟାତ୍ମିକ ରୀତିନୀତି ସହିତ ସଙ୍ଗୀତ ଏବଂ ନୃତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ସମନ୍ୱୟ ଘଟିଥାଏ, ଯାହା ବିଶେଷ ଭାବେ ଓଡ଼ିଶାରେ ଦେଖିବା ପାଇଁ ମିଳିଥାଏ।
0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବାଦ ପଡିଥିବା ସୁଭଦ୍ରା ହିତାଧିକାରୀମାନଙ୍କୁ ଆଇବାକାଲି ଦିଆଯିବା ସାହାଯ୍ୟ ଟଙ୍କା। ସୁଜଳ ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବା 1500 କୋଟି ଟଙ୍କା। ରାଜ୍ୟର ସହରାଞ୍ଚଳ 24 ଘଣ୍ଟିଆ ପିଇବାର ପାଇଁ ଯୋଗାବାରକେ ଚେଷ୍ଟା ଜାରି ରଖିଛନ୍ତି ସରକାର। ଓମ୍ଫେଡ୍ ଗୁରସର ଦାମ ଲିଟର ପିଛା ବଢ଼ିଲା 4 ଟଙ୍କା। ଆଉ ଇ ହପ୍ତା ଶେଷ ତ କାଲ ବୈଶାଖୀ ପ୍ରଭାବ ଥି ରାଜ୍ୟ କମ୍ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। ସୁଭଦ୍ରା ଯୋଜନା ଅଧୀନରେ ପହିଲା 2 ନମ୍ବର ଆଉ 3 ନମ୍ବର କିସ୍ତି ନାଇଁ ପାଇଥିବାର ହିତାଧିକାରୀମାନେ ଆଇବା କାଲି ସାହାଯ୍ୟ ଟଙ୍କା ପାଇବେ। ଏଥିଲାଗି ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ବିଭାଗର ସମ୍ମିଳନୀ କକ୍ଷନ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବାଣ୍ଟବେ। ସରକାର ଓଡ଼ିଶା ସହରାଞ୍ଚଳ 24 ଘଣ୍ଟିଆ ପିଇବାର ପାଇଁ ଯୋଗାବାରକେ ସୁନିଶ୍ଚିତ କରବାର ଲାଗି ଜୋରଦାର ଚେଷ୍ଟା କରିଛନ୍। ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନ ହୋଇଥିବାର ଗୋଟିଏ ସମୀକ୍ଷା ବୈଠକଟି ଜନସ୍ୱାସ୍ଥ୍ୟ ବୈଷୟିକ ସଂଗଠନର 2026-27, 27-28 ଆଉ 28-29 ବଛର ଲାଗି ବାର୍ଷିକ କାର୍ଯ୍ୟ ଖସଡ଼ାକେ ଅନୁମୋଦନ କରାଯାଇଛି। ସୁଜଳ ଯୋଜନା ଅଧୀନରେ 2026-27 ଆର୍ଥିକ ବଛର ଲାଗି ପାଖାପାଖି 1500 କୋଟି ଟଙ୍କା ଖର୍ଚ୍ଚା କରାଯିବା। ଇ ଯୋଜନା ଅଧୀନରେ ମୋଟ 544 ପ୍ରକଳ୍ପକେ ଅନୁମୋଦନ ମିଳିଛି, ଯେଉଁଥିରୁ 298 ପ୍ରକଳ୍ପ କାମ ଶେଷ ହୋଇଛି। ରାଜ୍ୟର 86 ପୌରାଞ୍ଚଳ ଏହାଦେ ଦିନକ 452 ନିୟୁତ ଲିଟର ପିଇବାର ପାଇଁ ଯୋଗାଉଥିବାର ବେଳେ ଖେପ ଖେପ କରି ସବୁ ସହରକେ 24 ଘଣ୍ଟିଆ ସେବାଥି ସାମିଲ କରାଯିବା। ଇତାର ସହିତ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ସମୀକ୍ଷା କରିକରି ଶ୍ରୀମତୀ ପାଢ଼ୀ ଧାରି ସମୟ ଭିତରେ ପ୍ରକଳ୍ପ କାମ ଶେଷ କରବାର ଆଉ ପାଣ୍ଠିର ସଠିକ୍ ବ୍ୟବହାର ଉପରେ ଜୋର ଦେଇଛନ୍। ପିଇବାର ପାନୀର ଅପବ୍ୟବହାରକେ ରୋକବାର ଲାଗି ସଚେତନତା ବଢ଼ାବାର ଲାଗି ବି ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ରାଇଜା ଆଇଷ୍ଠାନୁ ଓମ୍ଫେଡ୍ ଗୁରସ ଦାମ ବଢ଼ିଛି। ଧାରିଜ ମୂଲ୍ୟନୁ ଲିଟର ପିଛା ଗୁରସର ଦାମ 4 ଟଙ୍କା ବଢ଼ିଛି। ଓମ୍ଫେଡ୍ ତରଫୁ ଜାରି ହୋଇଥିବା ବଢ଼ିଥିବା ଦାମ ତାଲିକା ଅନୁସାରେ ଟୋଣ୍ଡ ଗୁରସ ଲିଟର ପିଛା 50-54 ଟଙ୍କାକେ ବଢ଼ିଥିବାର ବେଳେ ପ୍ରିମିୟମ ଗୁରସ 54-58 ଟଙ୍କାକେ ବଢ଼ିଛି। ସେନ୍ତା ଗୋଲ୍ଡ ପ୍ରିମିୟମ ଗୁରସ 56-60 ଟଙ୍କା ଆଉ ପ୍ରିମିୟମ ପ୍ଲସ୍ ଗୁରସ 60-64 ଟଙ୍କାକେ ବଢ଼ିଛି। ଆଘନୁଇ ବାବଦେ ଓମ୍ଫେଡ୍ ତରଫୁ ବିଜ୍ଞପ୍ତି ବାହାରିଥିଲା। ଗୁରସର ଦାମ ବଢ଼ବାରୁ ଗୁରସ ଚାଷୀମାନେ ଲାଭ ପାଇବେ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ସେ କହିଛନ୍, ବହୁତ ଦିନ ହେବା ଓମ୍ଫେଡ୍ ଗୁରସର ଦାମ ନାଇଁ ବଢ଼ିଥାଏ। ଚାଷୀମାନଙ୍କର କଲ୍ୟାଣ ଲାଗି ଐତକା ଦାମ ଥି ସରକାର ଗୁରସ ଘିନ୍ବେ। ପ୍ରକ୍ରିୟାକରଣ ଆଉ ପରିବହନ ଖର୍ଚ୍ଚା ବଢ଼ୁଥିବାରୁ ଗୁରସର ଦାମ ବଢ଼ାବାର ଆବଶ୍ୟକ।

0: ଥିଲା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍।
1: ଏବେ ବର୍ତ୍ତମାନ ମାର୍କେଟରେ ଚାଷୀଙ୍କର ହିତ ପାଇଁ ଚାଷୀଙ୍କ ମଧ୍ୟ ଆମେ ପରଚେସ ମଧ୍ୟ ଅଧିକା ରେଟ୍ରେ କରିବୁ। ବର୍ତ୍ତମାନ ଅଲଗା ଟ୍ରାନ୍ସପୋର୍ଟେସନ ତାର ପ୍ରୋସେସିଂ ଏସବୁର ମଧ୍ୟ ଏବେ କଷ୍ଟ ବଢ଼ିଛି। ସେଥିପାଇଁ ଆମେ ଗୋଟିଏ ଲିଟର ପିଛା ବା ପ୍ୟାକେଟ ପିଛା 2 ଟଙ୍କା, ଲିଟର ପିଛା ଆମେ 4 ଟଙ୍କା ବୃଦ୍ଧି କରିଛୁ। ଯୋଉଟା ଅଛି ଗୋଲ୍ଡ ପ୍ରିମିୟମ ଆପଣଙ୍କର 56 ଟଙ୍କା ଥିଲା, ବର୍ତ୍ତମାନ ସେଇଟା ବୃଦ୍ଧି ପାଇଛି 60 ଟଙ୍କା ଲିଟର। ଟୋନ୍ ମିଲ୍କ ଥିଲା 50 ଟଙ୍କା ଥିଲା, ବର୍ତ୍ତମାନ 54 ଟଙ୍କା ହୋଇଛି।
0: ଆଧାର କାର୍ଡ଼ର ଆକୃତି ପରିବର୍ତ୍ତନ ବାବଦ ପ୍ରସାରିତ ହେଉଥିବା ଖବରକେ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଖଣ୍ଡନ କରିଛି। ମିଳିଥିବା ସୂଚନା ଅନୁସାରେ କେତେଟା ଗଣମାଧ୍ୟମଟି ଏ ବଛର ଶେଷ ତକ୍ ଆଧାର କାର୍ଡ଼ ଖାଲି ଫଟୋ ଆର୍ କ୍ୟୁଆର୍ କୋଡ୍ଥି ସୀମିତ ରହିବା ବୋଲି ଖବର ପ୍ରସାରିତ ହୋଇଥିଲା। ସେଟାକେ ମନ୍ତ୍ରଣାଳୟ ଅସ୍ୱୀକାର କରିକରି ବାବଦେ ସ୍ୱଷ୍ଟୀକରଣ ଜାରି କରିଛି। ମନ୍ତ୍ରଣାଳୟ ତରଫୁ ଜାରି ହୋଇଥିବା ସ୍ୱଷ୍ଟୀକରଣଟି କୁହାଯାଇଛି ଯେ ଏହାଦେ କେନ୍ସି ପ୍ରକାର ପରିବର୍ତ୍ତନର ଯୋଜନା ନାଇଁନ ଆଉ ଲୋକମାନଙ୍କୁ ଏସବୁ ଖବର ଉପରେ ବିଶ୍ୱାସ ନାଇଁ କରବାର୍କେ ମନ୍ତ୍ରଣାଳୟ ତରଫୁ ପରାମର୍ଶ ଦିଆଯାଇଛି। ଆଧାର ବାବଦ ସଠିକ୍ ସୂଚନା ଲାଗି ୟୁଆଇଡିଏଆଇର ଅଫିସିଆଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଆଉ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ତରଫୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକେ ଅନୁସରଣ କରବାର୍ ଲାଗି କୁହାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନର ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତାକେ ନେଇକରି ଚାଲିଥିବାର ପ୍ରଜ୍ଞା ପ୍ରେରଣା କର୍ମଶାଳାର ଉଦ୍ଯାପନୀ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଯୋଗ ଦେଇଛନ୍। ଗଲାକାଲିଠାରୁ ମୂଲ ହୋଇଥିବାର ଜାତୀୟ ଶିକ୍ଷାନୀତି କର୍ମଶାଳାଥି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଓଡ଼ିଶା ଶିକ୍ଷା କ୍ଷେତ୍ରଥି ଗୋଟିଏ ଆଗଧାଡ଼ି ରାଜ୍ୟ ହୋଇକରି ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହି କର୍ମଶାଳା ହେଉଛି ଗୋଟିଏ ମୌଳିକ ପ୍ଲାଟଫର୍ମ ଯେନ୍ଥି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଆଉ ନୀତି ନିର୍ଦ୍ଧାରକମାନେ ଏକଠାନିଆ ହୋଇକରି ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରବାର ଦିଗେ ଚେଷ୍ଟା କରୁଛନ୍। ଭୁବନେଶ୍ୱର 2 ନମ୍ବର ୟୁନିଟ୍ ଅଶୋକନଗରନ ଥିବାର ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବାକାଲ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ରାଜ୍ୟ ହେଉଥିବାର ଜବର ଖରାକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ଦିଗେ ଗଣମାଧ୍ୟମର ଭୂମିକା ବହୁତ ଜରୁରୀ ଆଏ। ଇତାକେ ନଜରଥି ରଖିକରି ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି, ଶାନ୍ତିଥି ଭବିଷ୍ୟତ ଗଠନ, ମାନବାଧିକାର ବିକାଶ ଆଉ ସୁରକ୍ଷା ଲାଗି ପ୍ରେସ୍ ସ୍ୱାଧୀନତାକେ ତହକାବାର୍। ଜାତିସଂଘର ସାଧାରଣ ପରିଷଦ 1993 ଆଜିର ଦିନକେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ କରବାର୍ ଲାଗି ଘୋଷଣା କରିଥିଲା। ପୃଥିନ ଶାନ୍ତି ଓ ପ୍ରଗତି ଲାଗି ସ୍ୱାଧୀନ ସଶକ୍ତ ଆର୍ ଉତ୍ତରଦାୟୀ ଗଣତନ୍ତ୍ର ବହୁତ ଜରୁରୀ ଆଏ। ଏହାଦେ ତିଥି ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣ କ୍ଷେତ୍ରଥି ସାରା ପୃଥିନ ବଡ଼ ଭୂମିକା ନିଭାଉଛି। ଗଣମାଧ୍ୟମର ସ୍ୱାଧୀନତା ଲାଗି ସାମୁହିକ ଚେଷ୍ଟା ଜରୁରୀ ଆଏ। ଏଥିଲାଗି ଆଜି ଭିନ୍ ଭିନ୍ ଅନୁଷ୍ଠାନ ଆର୍ ସଂଗଠନ ତରଫ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଶୁଭେଚ୍ଛା ଜଣାବାର ସହିତ ତାଙ୍କର ବାର୍ତ୍ତାଟି କହିଛନ୍, ଗୋଟିଏ ମୁକ୍ତ ଆଉ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ଗଣତନ୍ତ୍ର ଲାଗି ଜରୁରୀ ଆଏ। ପ୍ରେସ୍ ସ୍ୱାଧୀନତାକେ ବଜାୟ ରଖବାର ଆଉ ସତ୍ୟପୂର୍ଣ୍ଣ ନିର୍ଭୀକ ସାମ୍ବାଦିକତାକେ ସମର୍ଥନ କରବାର୍ ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍। ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଆକାଶବାଣୀକେ କହିଛନ୍,
2: कि सूचना ही हमें सशक्त बनाती हैं, जानकारियां ही हमें सशक्त बनाती हैं, हमें तैयार करती हैं किसी भी खतरे से निपटने के लिए और किसी भी जो अपॉर्चुनिटीज हैं उनका इस्तेमाल करने के लिए। एक मजबूत लोकतंत्र के लिए स्वतंत्र प्रेस अनिवार्य है और इसीलिए दुनिया भर में आज प्रेस की स्वतंत्रता की सेलिब्रेट किया जा रहा है, का एक सम्मान किया जा रहा है और हमें भारत जैसे लोकतांत्रिक और विकासशील देश में भी प्रेस की स्वतंत्रता को मजबूत करने के लिए काम।
0: ମେଡିକାଲ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ହୋଇଛି। ଦେଶ ଆର୍ ଦେଶ ବାହାରେ 5,000 ଅତ୍କା ପରୀକ୍ଷା କେନ୍ଦ୍ରନ 22 ଲକ୍ଷ ଅତ୍କା ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଦେଶେ 22 ଲକ୍ଷ ଅତ୍କା ଛାତ୍ରଛାତ୍ରୀ 556 ସହନ ପରୀକ୍ଷା ଦେଇଛନ୍। ଓଡ଼ିଆ ସହିତ 13 ଭାଷାଥି ସର୍ବଭାରତୀୟ ପରୀକ୍ଷା କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫ କରାଯାଉଥିବା ପରୀକ୍ଷା ଦୁଇପହରର 2 ବଜେନୁ ମୂଲ ହୋଇକରି ବେଲବୁଡ଼ର 5 ବଜେ ଶେଷ ହୋଇଛି। ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫ ଜିଲ୍ଲା ସଂସ୍କୃତି ଭବନର ସୃଷ୍ଟିର ପହିଲା ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିଥିମାନେ ଯୋଗଦେଇକରି ମହର୍ଷି ନାରଦଙ୍କ ଜୀବନ ଚରିତ୍ର ଆଲୋଚନା କରିବା ସହିତ ତାଙ୍କ ରାହା ଅନୁସରଣ କରିକରି ମୂଲ୍ୟବୋଧ ଭିତ୍ତିକ ସମ୍ବାଦ

ପରିବେଷଣ କରବାର ବାବଦେ ମତ ଦେଇଥିଲେ। କଲାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଯୋଗ ଦେଇକରି ପ୍ରେସ୍ ସ୍ୱାଧୀନତା ଦିବସ ବାବଦେ ତଥ୍ୟ ରଖିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର ସବୁ ସାମ୍ବାଦିକ ଆର୍ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ନ ଇ ବଛର ମାର୍ଚ୍ଚ ମାସ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଅନ୍ଲାଇନ୍ ଆବେଦନ ସମୟକେ ବଢ଼ାଯାଇଛେ। ଇଚ୍ଛୁକ ଛାତ୍ରଛାତ୍ରୀ ଏଥିର୍ଲାଗି ଆଇବା 15 ତାରିଖ ତକ୍ ଆବେଦନ କରିପାରିବେ। ଇ ମାସର 31 ତାରିଖଟି ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ହେବା ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ତରଫ ସୂଚନା ଦିଆଯାଇଛେ। ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍ ଆର୍ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ ହୋଇଥିବା ଜୁନିୟର୍ ଆର୍ ସିନିୟର୍ ଜାତୀୟ ଜିମ୍ନାଷ୍ଟିକ୍ ଚମ୍ପିୟନ୍ସିପ୍ 2026-27ର ଉଦ୍ଯାପନୀ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ହୋଇଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆର୍ ତାର୍ ପାଖର ଇଲାକା ନ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛେ। ଗୋଟେ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଘୂର୍ଣ୍ଣିବଲୟ ବାତ୍ୟା ରୂପ ନେଇପାରେ। ହେଲେ ଭାରତୀୟ ପାଣିପାଗ ବିଭାଗ ତରଫ ଏ ବାବଦେ କେନ୍ସି ସ୍ୱଷ୍ଟ ସୂଚନା ନାଇଁ ମିଲି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍, ଏହାଦେତକ ବାତ୍ୟାର କେନ୍ସି ସମ୍ଭାବନା ନାଇଥିବାରୁ ରାଜ୍ୟବାସୀ ଡରବାର କାରଣ ନାଇଁନ। ସେଆଡ଼େ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍, ଆଇଏମ୍ଡି ତରଫ ବାତ୍ୟାକେ ନେଇକରି କେନ୍ସି ସୂଚନା ଜାରି ନାହିଁ କରାଯାଇ। ହେଲେ ପରିସ୍ଥିତିକେ ନଜରଥି ରଖିକରି ସରକାର ସତର୍କ ଆର୍ ସଜାଗ ରହିଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ବାଦ ପଡ଼ିଥିବା ସୁଭଦ୍ରା ହିତାଧିକାରୀମାନଙ୍କୁ ଆଇବା କାଲି ଦିଆଯିବା 7,000 ଟଙ୍କା। ସୁଜଲ ଯୋଜନା ଅଧୀନ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚା ହେବା 1500 କୋଟି ଟଙ୍କା। ଓମ୍ଫେଡ୍ ଗୁରସର ଦାମ ଲିଟର ପିଛା ବଢ଼ିଲା 4 ଟଙ୍କା। ଆଉ ଇ ହପ୍ତା ଶେଷ ତ କାଲବୈଶାଖୀ ପ୍ରଭାବଟି ରାଇଜେ କମ୍ବା ତାପମାତ୍ରା ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ।
2: ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ଆସାମ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି।

0: ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 wicketରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ଗାଲାକ୍ସାଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ପ୍ରଥମ ଅପ୍ଟୋସାର୍ ସାଟେଲାଇଟ୍ ଏବଂ ଭାରତରୁ ସର୍ବବୃହତ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ ଯୁବପିଢ଼ିଙ୍କ ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆଗ୍ରହର ବଳିଷ୍ଠ ପ୍ରମାଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗାଲାକ୍ସାଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଗାଲାକ୍ସାଇ ପକ୍ଷରୁ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ବିଶ୍ୱର ପ୍ରଥମ ସେନ୍ସରଯୁକ୍ତ ରାଡାର ପ୍ରଯୁକ୍ତିବିଦ୍ୟା ଆଧାରିତ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି। ଏହା ଅତି ସ୍ପଷ୍ଟ ଏବଂ ରଙ୍ଗୀନ ଚିତ୍ର ପ୍ରଦାନ କରିବା ସହ ପ୍ରତିକୂଳ ପାଗରେ ମଧ୍ୟ ପୃଥିବୀର ସଠିକ୍ ଚିତ୍ର ଉତ୍ତୋଳନ କରିବାରେ ସମର୍ଥ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀମାନେ କହିଛନ୍ତି, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ରାଜ୍ୟବ୍ୟାପୀ 77 ଗଣନା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗର 294 ବିଧାନସଭା ଆସନ ପାଇଁ 2 ପର୍ଯ୍ୟାୟରେ 23 ଓ 29 ତାରିଖରେ ମତଗ୍ରହଣ କରାଯାଇଥିଲା। ତେବେ 24 ପ୍ରଗଣା ଜିଲ୍ଲାର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ହୋଇଥିବା ମତଦାନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ଅସିଦ୍ଧ ଘୋଷଣା କରିବା ପରେ ଆସନ୍ତାକାଲି 293 ଆସନର ଭୋଟ୍ ଗଣତି ହେବ। ଆସାମର ସମସ୍ତ 126 ଆସନ ପାଇଁ ଭୋଟ୍ ଗଣତି 35 ଜିଲ୍ଲାର 40 ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କରାଯିବ। ତାମିଲନାଡ଼ୁରେ ସୁଗମ ଗଣନା ସୁନିଶ୍ଚିତ କରିବା ପାଇଁ ଷ୍ଟ୍ରଙ୍ଗରୁମ୍ ଚତୁଃପାର୍ଶ୍ୱ ଏବଂ ଗଣନା କେନ୍ଦ୍ରରେ ତଥା ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗଣନା ପ୍ରକ୍ରିୟା ପ୍ରସ୍ତୁତି ପାଇଁ ସମସ୍ତ ଦଳ ନିଜ ନିଜ ପୁଲିଂ ଏଜେଣ୍ଟମାନଙ୍କ ସହ ଏକ ବୈଠକ ଡାକିଛନ୍ତି। ଡିଏମ୍କେ ଏବଂ ଟିଭିକେ ଦଳଗୁଡ଼ିକ ବିଶୃଙ୍ଖଳା ଅଭିଯୋଗ କରି ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିବା ସହ ଆସନ୍ତାକାଲି ଭୋଟ୍ ଗଣତି ହେବାକୁ ଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ସେମାନଙ୍କୁ ସହାୟତା ପାଇଁ 4,624 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ମଧ୍ୟ ନିୟୋଜିତ ରହିବ ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ତାମିଲନାଡ଼ୁରେ ମୋଟ 10,545 ଗଣନା କର୍ମଚାରୀଙ୍କୁ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ କରାଯିବ। ପୁଡୁଚେରୀରେ ବ୍ୟାପକ ସୁରକ୍ଷା ଓ ତଦାରଖ ବ୍ୟବସ୍ଥା ସହିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୁଡୁଚେରୀ ମୁଖ୍ୟ ନିର୍ବାଚନ ଅଧିକାରୀ ପି ଜବାହର ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଭାବେ ପରିଚାଳିତ ହେବ। ଅନ୍ୟପକ୍ଷରେ କେରଳମ୍ରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସେଠାରେ 140 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ 5 ଭୋଟ୍ ଗଣତି ହେବାକୁ ଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର 43 ସ୍ଥାନରେ 32,000 ଉର୍ଦ୍ଧ୍ୱ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ପଶ୍ଚିମ ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲିଠାରୁ ସମଗ୍ର ଦେଶରେ 1200 ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ ମାସ 3 ପରଠାରୁ 1,75,000 5 kg ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ MT ସର୍ବଶକ୍ତି ଗତକାଲି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ତାରିଖରେ ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଗତକାଲି ସେଠାକାର ବାୟୁ ସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଭାରତୀୟ ଏବଂ UAE ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ 2,500 ଅଧିକ ଭାରତୀୟ ନାଗରିକଙ୍କୁ ସ୍ଥଳ ସୀମା ମାର୍ଗ ଦେଇ ଇରାନରୁ ବାହାରକୁ ଯିବାକୁ ସୁବିଧା ଯୋଗାଇ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାମାଇକା, ସୁରିନାମ ଏବଂ ତ୍ରିନିଦଦ ଟୋବାଗୋକୁ ଗସ୍ତରେ ଯାଇ ଆଜି ଜାମାଇକାର କିଙ୍ଗଷ୍ଟନ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଜାମାଇକା ପ୍ରତିପକ୍ଷ କାମିନା ଜେ ସ୍ମିଥ୍ଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଆଗାମୀ 2 ଦିନ ମଧ୍ୟରେ ଜାମାଇକାର ଶୀର୍ଷ ନେତୃତ୍ୱ, ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର 3 ଦେଶର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ମତ ରଖିବେ। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଓ ଟୋବାଗୋ ସହିତ ଭାରତର ରାଜନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ଦକ୍ଷିଣ ଦକ୍ଷିଣ ସହଯୋଗ ଏବଂ ବିକାଶ ପ୍ରତି ପାରସ୍କରିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଆସନ୍ତାକାଲି ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଧାର କାର୍ଡ଼ର ଡିଜାଇନ୍ରେ ପରିବର୍ତ୍ତନ ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ସ ଏବଂ IT ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ପଷ୍ଟୀକରଣରେ କୁହାଯାଇଛି ଏପରି କୌଣସି ପରିବର୍ତ୍ତନ ପାଇଁ ଯୋଜନା ନାହିଁ। ଏହି ଖବର ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜନସାଧାରଣଙ୍କୁ ଏପରି ରିପୋର୍ଟ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅଣଦେଖା କରିବା ସହ UIDAI ର ସରକାରୀ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏବଂ PIB ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ ସହିତ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ କାର୍ଯ୍ୟ କରୁଥିବା କୂଟନୈତିକ ପରାମର୍ଶଦାତା ଭାବେ ନିକ୍ ଷ୍ଟିୱାର୍ଟଙ୍କୁ ନିଯୁକ୍ତ କରାଯାଇଥିବା ନେଇ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ ମୁଖପାତ୍ର ଅଲିଭିଆ ଷ୍ଟିୱାର୍ଟଙ୍କୁ ଜଣେ ଅଭିଜ୍ଞ ନୀତି ବିଶାରଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ଷ୍ଟିଭ୍ ୱିଟକମ୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀକୁ ସହାୟତା କରିବେ। ପୂର୍ବରୁ ଷ୍ଟିୱାର୍ଟ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନ ସମୟରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଇରାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥିଲେ। ଆମେରିକା ସମର୍ଥିତ 9-ସୂତ୍ରୀ ଶାନ୍ତି ଯୋଜନାର ପ୍ରତିବଦଳରେ ଇରାନ 14-ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେବା ପରେ ଆମେରିକା ନିକ୍ ଷ୍ଟିୱାର୍ଟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଖେଳ ଖବର। IPL କ୍ରିକେଟରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 166 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18.2 ଓଭରରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। Galaxy I ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ଏବଂ IPL କ୍ରିକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ସଡ଼କ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ଟ୍ରାଫିକ୍ ବ୍ୟବସ୍ଥା, ଦୁର୍ଘଟଣା ରୋକିବା ଏବଂ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଦୃଢ଼ ନିଷ୍ପତ୍ତି ନିଆଯାଇଛି। ବେଆଇନ ପାର୍କିଂ ଉପରେ କଟକଣା ପାଇଁ ରାସ୍ତାକଡ଼ରେ ଅନିୟମିତ ଭାବେ ଗାଡ଼ି ପାର୍କିଂ କରୁଥିବା ବ୍ୟକ୍ତି ଏବଂ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇଁ ଶିଳ୍ପାଞ୍ଚଳଗୁଡ଼ିକରେ ଧୂଳି ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ ଅଞ୍ଚଳର ସଡ଼କ ପାର୍ଶ୍ୱ ସଫା ରଖିବାକୁ କୁହାଯାଇଛି। ଦୁର୍ଘଟଣା ରୋକିବାକୁ ରମ୍ବଲ ଷ୍ଟ୍ରିପ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ବ୍ରେକ୍ଡାଉନ୍ ଗାଡ଼ି ପାଇଁ ହାଇଡ୍ରା ସେବା ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଅବଲମ୍ବନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ କମ୍ପାନୀକୁ ନିଜ ପରିସର ମଧ୍ୟରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ କୁଲିଂ ସେଡ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ କାରଖାନାର ପ୍ରବନ୍ଧକ ସମେତ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣବ କୁମାର ମିଶ୍ର କହିଛନ୍ତି,
3: ଜିଲ୍ଲା ସଡ଼କ ସୁରକ୍ଷା ସମିତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଆମର କିଭଳି ଭାବରେ ଆମେ ଦୁର୍ଘଟଣା କମେଇବା ସହିତ ମୃତ୍ୟୁ ହାରକୁ ରୋକିବୁ ଆଉ ପରିବେଶ ବି ପରିଷ୍କାର ରଖିବୁ ତା ଉପରେ ଚର୍ଚ୍ଚା ହୋଇଥିଲା। ଲେନ୍ ପାର୍କିଂ କିଭଳି ଭାବରେ ନ କରିବେ, ସବୁ ଗାଡ଼ିକୁ ଚାଲାଣ କରିବା ପାଇଁ ଆମକୁ ନିର୍ଦ୍ଦେଶ ଦେଇଥିଲେ। ସବୁ ପ୍ରକାର ପ୍ରାଇଭେଟ୍ କମ୍ପାନୀ ମାନଙ୍କୁ କୁହାଯାଇଥିଲା ଯେ ତାଙ୍କ ପାଖ ଅଞ୍ଚଳର ସମସ୍ତଙ୍କର ଡିସାଇଡ୍ କରିଥିଲେ କଲେକ୍ଟର ସାର୍ କେତେ କେତେ ଜାଗା ସେ ଅଞ୍ଚଳରୁ ସେମାନେ ମେସିନ୍ ଲଗେଇ ହଉ ବା ଲୋକ ଲଗେଇ ହଉ ତାଙ୍କୁ ସଫା ରଖିବେ। ତାପରେ ଆମର ଯୋଉ ବ୍ରେକ୍ଡାଉନ୍ ଗାଡ଼ି ଗୁଡାକ ରାସ୍ତାରେ ବେଳେବେଳେ ହେଇଯାଉଛି ତାକୁ ଗୋଟେ କ୍ରେନ୍ ରଖିବେ NH ଏବଂ ଆମର ଗୋଟେ କମ୍ପାନୀ OMPL କମ୍ପାନୀକୁ କହିଥିଲେ ଯେ କ୍ରେନ୍ ରଖିବେ, କ୍ରେନ୍ ମାଧ୍ୟମରେ ସାଙ୍ଗେ ସାଙ୍ଗେ ସେ ଗାଡ଼ିକୁ ହଟେଇବା ପାଇଁ ଚେଷ୍ଟା କରିବେ। ତାପରେ ଏବେ ତ ଆମର ଗ୍ରୀଷ୍ମ ପ୍ରବାହ ପାଇଁ 11:00 to 3:00 ପର୍ଯ୍ୟନ୍ତ ଗାଡ଼ି ବନ୍ଦ କରାହେଇଛି, ତାକୁ ଆମକୁ କୁହାହେଇଛି କଡ଼ାକଡ଼ି ଭାବେ ଦେଖିବା ପାଇଁ କାରଣ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି। ସେଥିପାଇଁ ସେ ଆମକୁ ବିଭିନ୍ନ କମ୍ପାନୀରେ କୁଲିଂ ସେଡ୍ କରିବେ, ଡ୍ରାଇଭର ରେଷ୍ଟ ନେବା ପାଇଁ କୁଲିଂ ସେଡ୍ କରିବେ, ସେଠି ଡ୍ରାଇଭର ମାନେ ରେଷ୍ଟ ନେବେ, ସେଗୁଡ଼ା ଆମକୁ ଯାଞ୍ଚ କରିବା ପାଇଁ କହିଥିଲେ। ପ୍ରାୟ 10-12 କମ୍ପାନୀର ଦେଇଥିଲେ, ସେମାନଙ୍କର ଯାଇକିରି କୁଲିଂ ସେଡ୍ ଯାଇକି ଯାଞ୍ଚ କରାହବ।
2: ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ DMFA ସମ୍ମିଳନୀ କକ୍ଷଠାରେ ଅଣ କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଏକ ଦୁଇଦିନିଆ ଇଣ୍ଡକ୍ସନ ଏବଂ ରିଫ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ସ୍ଥାନରେ ଥିବା ପୁରାତନ ତଥା ବିପଦପୂର୍ଣ୍ଣ ଅଟ୍ଟାଳିକାଗୁଡ଼ିକ ବିରୁଦ୍ଧରେ ପୌରପାଳିକା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମସ୍ତ କାର୍ଯ୍ୟାନୁଷ୍ଠାନ ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ଜରୁରୀକାଳୀନ ବିଭାଗର ତତ୍ତ୍ୱାବଧାନରେ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ଏବଂ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ନାରୀ ଶକ୍ତି ବନ୍ଦନା ତଥା ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 1500 ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବିକାଶ ସମନ୍ୱୟ ଏବଂ ନିରୀକ୍ଷଣ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସାଂସଦ ଶ୍ରୀ ପୁରୋହିତ ସମୀକ୍ଷା କରିବା ସହ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣରେ ଅବହେଳା କଲେ ଶିଳ୍ପ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଉଦିଆଁ ତାରାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ପ୍ରକାରେ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଅନୁଯାୟୀ ଖରା ଛୁଟି ସମୟରେ ପିଲାମାନଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବା ପାଇଁ ସମସ୍ତଙ୍କୁ ହଲିଡେ ହୋମୱାର୍କ ବଣ୍ଟନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ମହିଳା ଚାଷୀ ଅନିତା ତିର୍କୀଙ୍କ ସହିତ ଆଲୋଚନା। ବିଷୟ ରହିଛି କୁକୁଡ଼ା ଓ ଛେଳି ପାଳନ। କାର୍ଯ୍ୟକ୍ରମ

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ତାର୍ ଲାଗି ଆମକେ ଚେଷ୍ଟା କରବାର ଅଛେ।
1: ହଏ ଦାଦା,
0: ବେଲେ ବେଲେ ଆମେ ଭାବୁଥିସୁଁ ଯେ ଏତେ ସବୁ କଥାର କାଁ ମତଲବ, ସରକାର ଯଦି ଚାହେଁତେ ବୋଇଲେ ତ ଘାଇକିନା ସବୁ ଠିକ ହେଇଯିତା,
1: ହେପରି।
0: କିନ୍ତୁ ଯଦି ସରକାର ନାଇଁ କରବାର ତ ଆମେ ତ ନିଜେ କର୍ମା।
1: ହଁ ଦାଦା,
0: ଆଉ ଆମେ ଜନେ ନିଜେ କରଲେ ଫେର୍ ବହୁତ ଫରକ ପଡ଼ସି।
1: ହଁ, କାଇଁ
0: କରିକି ବହୁତ ସମୟଥି ତୁମେ ଦେଖୁଥିବ ଗୋଟେ ଲୋକଟା ଆମର ଗାଁ ଆଖେ ପାଖେ ଗଛଲତା ମାନେ ଲଗାଉଥିବା ଆରୁ ସେଟା ହରାଭରା ହଉଥିବା ବା ତାର ଜମି ବାଡ଼ି ଅଛେ ସେଠାନେ ସେ ଫଲ ଗଛ ମାନେ ଲଗାଉଥିବା, ସେ ଫଲ ବି ପାଉଥିବା, ଆଉ ଏ ଯେନ୍ ଗଛ ଲଗାବାର ଲାଗି ତାଙ୍କୁ ସମ୍ମାନିତ କରବାର ଦ୍ଵାରା ସେ ଗାଁର ନାଁ ହେଲା, ସେ ଗୋଟେ ଚିହ୍ନା ପରିଚିତ ଲୋକଟା ହେଇଗଲା, ସେତିକି ବେଲେ ଆମକେ ଫେର ଲାଗ୍ସି କି ଆମେ ଫେର ଲଗାଇଥିତା। ଆରୁ ବେଶି ନାଇଁ ହେଲେ ଫେର କିଛି ନା କିଛି ଆମେ ଫେର ଚେଷ୍ଟା କରସୁଁ କି ଗୋଟେ ଯୁଡେ କି ଯେତେ ହେଇପାରୁଛେ ଆମର ଦ୍ଵାରା ଆମେ ଏଇ ଯେନ୍ ଗଛ ମାନକେ ଲଗାସୁଁ, ତାର ବାଦେ ଆମର ଆଖର ପାଖର ପରିବେଶ ମାନକେ ଠିକ କରବାର ଲାଗି ଚେଷ୍ଟା କରସୁଁ। ଯେନ୍ ପ୍ଲାଷ୍ଟିକ ଉପରେ କେନ୍ସି ଭାଇ ବହିନ ଆମର ଏରିଆରେ କାମ କରୁଛନ୍ ଭଲ ବୋଇଲେ ଆମକୁ ଫେର ସେମାନେ ଅନୁପ୍ରାଣିତ କରସନ୍, ଆରୁ ଆମେ ଫେର ସେଇ ହିସାବରେ ଆମର ଦ୍ଵାରା ଯେତେ ହେଇପାରସି ଆମେ ଫେର କରସୁଁ। ତ ଆମର ଯୋଗଦାନ ଫେର ଇ ଧରାପୃଷ୍ଠକେ ସନ୍ତୁଳିତ ପରିବେଶ ଦେବାର ଲାଗି କିଛି ନା କିଛି ତ କାମଟା ହେସି କି ନାଇଁ।
1: ହଁ ଦାଦା, ଆର ଇନ ଅନେକ ଭାଇ ବହିନ ମାନେ ଇଟା ବି କହେସନ୍ ଯେ ତାର ଜାଗା ଅଛେ ବୋଲି ସିନା ସେ ଗଛ ଲଗଉଛେ, ହେଲେ ମୋର ତ ନିନ ମୁଇଁ କାଁ କର୍ମି ବୋଇଲେ ଇନ ସେମାନଙ୍କର କାମ ହଉଛେ ଯେ ସେ ଯଦି ଗଛ ଲଗଉଛେ ବୋଲେ ସେ ଗଛ କେ ହାନି ନେଇ କରବାର ଅଛେ।
0: ବିଲକୁଲ ବିଲକୁଲ,
1: ସେଟା ବି ତ ମାନେ ସେ ଗଛର ଲାଗି ଭଲ ହେବା ଆର ସେ ଗଛଟା ବଢବା ବୋଲେ ଆମର ସବକର ଭଲ ହେବା।
0: ବିଲକୁଲ,
1: ଏତକି ଛୋଟ କଥାକେ ଯଦି ସଭେ ବୁଝିବେ କିନି ଦାଦା, ତେବେ ଯେ କରି ଆମର ଖରାଦିନ ବି ଆଘର ଏନ୍ତା ନି ବାଧେ ଆମକେ ଖରାଟା, ଆରୁ ସେଟା ବି ଆମକେ ଭଲ ଲାଗବା।
0: ଆରୁ ଖାଲି ଯେନ୍ ଗଛ ଲଗାବାର କାମ ଖାଲି ଅଛେ କେ, ଆମେ ଯଦି ଚାହେମା ବୋଇଲେ ଆମର ଯେନ୍ ଘରେ ଏସି ମାନେ ଲଗେଇଛୁ ତ ତାର ବ୍ୟବହାର ଆମେ କେତେ କର୍ମା ଯଦି ବି ଲଗେଇଛୁ, ଆମର ଯେନ୍ କାଠ ମାନେ ଜଲାଉଛୁ ଭାତୁନ କରବାର ଲାଗି ତ କେନ୍ତା କର୍ମା, କି ଭାତୁନ ସରିଗଲା ହେଲେ ଫେର ସେ କାଠଟା ଜଲୁଛେ ସେଟାକେ ଦେଖମା, କି ଜଙ୍ଗଲ ପୋଡି ହେଉଛେ ବେଲେ ତାର ଆଗରୁ ହିଁ ଆମକେ ମାନେ ଟିକେ ପ୍ରିପେୟାର ହେବାର ଅଛେ। ଆମର ଦ୍ଵାରା କିଛି ସଚେତନତା ମୂଳକ ଯଦି ଆମେ କାମ ମାନେ କରିପାରୁଛୁ, ଲୋକମାନଙ୍କୁ ସଚେତ କରିପାରୁଛୁ, ସେଟା ବି ଆମେ ଚେଷ୍ଟା କରିପାରମା। ବୋଇଲେ ଖାଲି ଗଛ ଲଗାବାର କାମ ନାଇଁ ନ ଆମର ପାଖେ, ଆମେ ଯଦି ଚାହେମା ବୋଲେ ବିଭିନ୍ନ ପ୍ରକାର ବିଭିନ୍ନ ଉପାୟରେ ଆମେ ଏଇ ଯେନ୍ ପରିବେଶକେ ସନ୍ତୁଳିତ କରବାର ଲାଗି ଆମର ଯୋଗଦାନଟା ଦେଇପାରମା।
1: ହଁ ଦାଦା, ନିଜର ଯୋଗଦାନ ଯେନ୍ଟା ଅଛେ ସେଟାକେ ମାନେ ଯଦି ଦେଲା ଆମେ, ତାହେଲେ ଯାଇକିରି ସବୁ କଥା ମାନେ ସେନ ହିଁ ହେଇଯିବା, ଆର ଆମକେ ଏତେ କଥା ଚିନ୍ତା କରବାର କେ ବି ନି ପଡି। ବୋଇଲେ ଦାଦା, କଥାବାର୍ତ୍ତା ମାନେ ଏନ୍ତା ନ ଅଛେ ଆରୁ ସବୁ କଥାକେ ଧରି ବସମା ବୋଇଲେ କିନି ଦାଦା କେତେ ନା କେତେ କଥା ହେବା, ତା ଆର ଖାଲି ଆମେ ଦୁଇ ଜଣ କଥା ହଉଥିମା, ଏଇ ଯେନ୍ ଆମର ଭାଇ ବହିନ ମାନେ ଆସିକରି ବସିଛନ୍, ସେମାନେ ଫେର ଟାକିଛନ୍ କାହାର କଥା ଶୁଣମୁ ବୋଲିକରି, ସେ ପାଖେ ଯେନ୍ ମାନେ ରେଡିଓ ମାଧ୍ୟମ ତି ଶୁଣୁଛନ୍ କଥା ମାନେ, ସେମାନେ ବି ଟାକିଛନ୍ କେନ୍ କଥା ମାନେ ଆଜି ପକାବି ବୋଲିକରି, ବୋଇଲେ ସେ କଥା ମାନକେ ଟିକେ ପକଉ ନ ଗା।
0: ଠିକ ଅଛେ, ବୋଇଲେ ଚାଲ ଇ କଥା ମାନକେ ଶୁଣୁ।
1: ଶ୍ରୋତା ଭାଇ ବହିନ ମାନେ, ଆଜ ଆମର ସାଙ୍ଗେ ଯେ ନାନୀ ଅଛନ୍ ସେ ହେଲେ ଅନିତା ତିର୍କି, ତାଙ୍କର ଗାଁ ହଉଛେ ସରଣ୍ଡା ପୋଷ୍ଟ, ଯେନ୍ଟାକି ଆମର କୁଆରମୁଣ୍ଡା ବ୍ଲକ ଥି ପଡୁଛି। ତେବେ ନାନୀ ଜୁହାର।
2: ଜୁହାର,
1: ସ୍ୱାଗତ ଆପଣଙ୍କେ ଆମର ଆଜିର କିସାନ ବାଣୀ ବୈଠକ ଥି। ତ ପ୍ରାଣୀ ପାଳନ ହିସାବେ ଆପଣଙ୍କର ଯେନ୍ ଛେଲ କୁକୁଡ଼ା ରଖିଛନ୍, ତ କୁକୁଡ଼ା ଇଟା କେତେ ରଖିଛନ୍ ଦେଶୀଟା ମାନେ?
2: କୁକୁଡ଼ା ଆମେ ରଖିଛୁ 200 ଖଣ୍ଡେ ଅଛି,
1: 200 ଦେଶୀ କୁକୁଡ଼ା। ଆଜ୍ଞା, ତାଙ୍କର ଲାଗି ଘର ବନେଇଛନ୍?
2: ତାଙ୍କର ଲାଗି ଘର ଅଛି, ତାଙ୍କର ଲାଗି ଦାନା ପାନେ ବି, ଯେମିତିକି ଦାନା ବି କିଣିକି ଆମେ ଦାନା ଦେଇକି ଯେମିତିକି ସେ ଦାନା ଖାଇକି ଟିକେ ଜଲ୍ଦି ବି ବଢିପାରେ।
1: ଆଜ୍ଞା,
2: ସେ ତାର ଲାଗି
1: କଥା ରହିଲା ଏଇଟା ଯେ ବିଶେଷ କରି ଆମର ଅନେକ ଚାଷୀ ଭାଇ ବହିନ ମାନେ ଅଛନ୍ ଯେନ୍ ମାନେ କି କୁକୁଡ଼ା ଯେନ୍ ଦେଶୀ କୁକୁଡ଼ା କରୁଛନ୍, ସେମାନଙ୍କେ ମ୍ୟାକ୍ସିମମ୍ ଚରବାର ବୁଲିବାର କେ ଛାଡ଼ି ଦେସନ୍, କାଁ କରିକି ସେମାନେ ଇ ପରିବେଶ ସହିତ ଖାପ ଖୁଆଇ କରି ଚଲି ପାରସନ୍, ତାଙ୍କର ମାନେ ଯେନ୍ ଖାଦ୍ୟଟା ସେଟା ସେମାନେ ସଂଗ୍ରହ କରିପାରସନ୍, ତ ଟିକେ ରହୁଛେ ଦେଖରେଖ କରିଦେଲେ ସେମାନଙ୍କର ପାଳନ ପୋଷଣଟା ହେଇପାରସି, ଭଲ ବଢ଼ସନ୍ ବି ସେମାନେ, ତ ଆପଣ ଦାନା ବି ଦଉଛନ୍?
2: ଦାନା ବି ଦଉଛୁ, ତା ସାଙ୍ଗେ ସାଙ୍ଗେ ଆମେ ଯୋଉ କି ସେମାନେ ଶାଗ ପନିପରିବା ସେ ସବୁ ବି ଘରେ ଯୋଉ ହଉଛି ସେଟା ବି ପତ୍ର ସବୁ ଖାଉଛନ୍ତି।
1: ଆଚ୍ଛା ଆଚ୍ଛା, ଏ ଚାଷବାସର
2: ଚାଷବାସରଟା ହଁ,
1: 200 କୁକୁଡ଼ା ଅଛନ୍ ବେଲେ ସେମାନଙ୍କ ଲାଗି କେତେ ବଡ଼ ଘର ବନେଇଛନ୍?
2: ଘରର ଥିବ 12 ଦଶ ବାଇ 12।
1: ଏ କୁକୁଡ଼ା ଚାଷଟା ଏଇଟା କେବୁ କଲିନ?
2: କୁକୁଡ଼ା ଚାଷ ହେଇଗଲା ବର୍ଷେ ହେଇଗଲା।
1: ବର୍ଷେ
2: ହଁ,
1: ତ ପହଲାନ କେତେଟା କୁକୁଡ଼ା ଷ୍ଟାର୍ଟ କରିଥିଲି?
2: ପହଲାନ ତ ରଖୁଥିଲୁ କମ କରିକି 5-10, କୋଡ଼ିଏ ଏମିତି କରିକି ରଖୁଥିଲୁ। ତାପରେ ଆମେ ସେଇଠୁ ଜାଣିଲୁ କି କୁକୁଡ଼ାରେ କେମିତି ଆମେ ଲାଭ ପାଇଲୁ, ସେଥିପାଇଁ ଆମେ ଆଉ ବଢ଼େଇକି ଦେଶୀ କୁକୁଡ଼ା ରଖିଛୁ। ଆଉ ଆମେ ସେଇଟା କିଲୋ ହିସାବରେ 450-500 ଦେଶୀ କୁକୁଡ଼ା ଚାଲୁଛି, ତ ଆମେ ସେଇଠି ବେଶୀ ଲାଭବାନ ହେଇପାରୁଛୁ ଦେଶୀ କୁକୁଡ଼ା। ତାପରେ ଆଉ ଗୋଟେ

0: ବନରାଜ କୁକୁଡ଼ା ଯେନ୍ଟାକି
1: ହଁ
0: ଅଣ୍ଡା ଦିଆ କୁକୁଡ଼ା,
1: ଆଜ୍ଞା, କେତେ ପଟୋଛନ୍?
0: ସେଟା ବେଶୀ ନାହାନ୍ ହୁଏ 20-30।
1: ତିରିଶଟା ଅଣ୍ଡା କେନ୍ ହିସାବେ ସେନୁ ପାଉଛନ୍?
0: ଅଣ୍ଡା ସେ କୁକୁଡ଼ା ବଢ଼ିଲା ପରେ 6 ମାସ ଭିତରେ
1: ହଁ,
0: ଯେ କୁକୁଡ଼ା ଦେବାକୁ ଷ୍ଟାର୍ଟ କରେ, ସେଟା ଖାଲି ଡେଲି ଅଣ୍ଡା, ଖାଲି
1: ଡେଲି ଅଣ୍ଡା,
0: ଡେଲି ଅଣ୍ଡା ଦିଏ ସେଟା।
1: ଡେଲି ବି ଯଦି ଦେଲା ବେଲେ କେତେ ଦିନ ତକ ଦେବା ଅଣ୍ଡାଟା?
0: ସପ୍ତାହେ ଖଣ୍ଡେ ପୁରା ରେଗୁଲାର ଦଉଛି, ତା ବାଦେ ଆଉ ଛାଡ଼ି ଦଉଛି।
1: ହଁ ହଁ ହଁ
0: ତ ଆମେ ସପ୍ତାହ ଭିତରେ ମାନେ 10ଟା କୁକୁଡ଼ା ରହିଲେ
1: ଆଜ୍ଞା
0: ସପ୍ତାହେ ଦେଲେ ତ ହେଇଯିବ ସେଟା
1: ହଁ
0: 70 ଖଣ୍ଡେ।
1: ହଁ
0: ତ ସେଇଟା ଆମେ ସପ୍ତାହରେ ଯୋଉ ଅଣ୍ଡା ପାଉଛୁ ସେଟା ଖାଉଛୁ ବି,
1: ଆଜ୍ଞା
0: ପ୍ଲସ୍ ଦେଶୀ ଅଣ୍ଡା ହିସାବରେ ଆମେ 10 ଟଙ୍କା କରିକି ବିକ୍ରି ବି କରୁଛୁ।
1: ହଁ ହଁ ହଁ ଇ ବଢ଼ିଆ କରି ଇ ଦେଶୀ କୁକୁଡ଼ା ଭିତରେ ବନରାଜ କୁକୁଡ଼ା ଆକି ଆର୍ କେନ୍ ପ୍ରଜାତିର ରଖିଛନ୍ କେ କୁକୁଡ଼ାଟା?
0: ସେ 2ଟା କୁକୁଡ଼ାଟା ବେଶୀ
1: ଅଛନ୍। ତ ବେଶୀ ଭଲ କେନ୍ଟା ବଢ଼ୁଛନ୍, ବନରାଜ କୁକୁଡ଼ା ବଢ଼ୁଛନ୍ ଭଲ କି ଆମର ଇ ଦେଶୀ କୁକୁଡ଼ା ମାନେ ଭଲ ବଢ଼ୁଛନ୍?
0: ବଢ଼ବାର ତ ବନରାଜ କୁକୁଡ଼ା ବଢ଼ବାର କେ ବଢ଼ୁଛନ୍,
1: ଆଜ୍ଞା,
0: କିନ୍ତୁ ଖାଇବାରଟା ଦେଶୀଟା ହିଁ
1: ଟେଷ୍ଟ ହିସାବରେ
0: ଟେଷ୍ଟ ହିସାବରେ
1: ଯିମା। ହଁ ହଁ ହଁ ଦେଶୀର ଟେଷ୍ଟ ହିଁ ଭଲ
0: ଭଲ
1: ଅଛି,
0: ଅଛି। ହଁ
1: ଆଜ୍ଞା। ତ 30ଟା ଯେନ୍ କୁକୁଡ଼ା ଅଛେ ଆପଣଙ୍କର ବନରାଜ କୁକୁଡ଼ା, ତ 30ଟା ଯାକ ଯଦି 10ଟା ବି ଅଣ୍ଡା ଦେଲି, ତ ଗୋଟେ ସପ୍ତାହ ବାଦ ସେମାନଙ୍କର ଅଣ୍ଡା ଦେବାରଟା କମିଯିବା, ତ ଫେର ସେମାନେ କେତେ ଦିନ ବାଦେ ଫେର ତିଆରି ହେଇଯାଏସନ୍ ଅଣ୍ଡା ଦେବାର କି କି କେନ୍ତା କାଣା ଇତାର?
0: ହପ୍ତାହେ 10 ଦିନ ଦେଲା ପରେ
1: ହଁ
0: ଆଉ 10 ଦିନ ଗେପ୍ ରହେ,
1: ଗ୍ୟାପ୍ ରହିଛି
0: 10-15 ଦିନ ଗେପ୍ ରହିଲା ପରେ ଆଉ ସେଟା ଅଣ୍ଡା ଦେବାକେ ଷ୍ଟାର୍ଟ କରସି।
1: ଆଚ୍ଛା, ଏଇ ହିସାବରେ ଯଦି କହେମା ବୋଇଲେ ସପ୍ତାହେ କି ଆପଣଙ୍କର ଲଗଭଗ କେତେ ଅଣ୍ଡା ପାଇ ଯାଏସନ୍?
0: ସପ୍ତାହେ ଆମେ ନିହାତି ପାଉଛୁ 30-50।
1: 30ରୁ 50ଟା ଅଣ୍ଡା ପାଇ ଯାଉଛନ୍? ଆଚ୍ଛା, ବଢିଆ କଥା। ବିକ୍ରି ପଟା ବି ଖୁବ ସୁନ୍ଦର ହେଇଯାଉଥିବା,
0: 10 ଟଙ୍କା ପିସ୍ ବିକ୍ରି ହଉଛି।
1: ଆପଣଙ୍କର ଘରୁ ହିଁ ନଉଛନ୍ କି?
0: ଘରୁ ହିଁ ମାନେ ନିଅନ୍ତି ଦେଶୀ ଅଣ୍ଡା ହିସାବରେ, ସେମାନେ ସେଇଟା ବେଶୀ ଚାହିଦା ଅଛି ନା, ସେଥିପାଇଁ ସେଇ ଅଣ୍ଡାଟା ହିଁ ଖୋଜନ୍ତି। 10 ଟଙ୍କା ପିସ୍ କରିକି ଆମେ ଘରୁ ଯିଏ ଯେନ୍ତା ଖୋଜୁ ଏନ୍ତା ଆସିକି ନେଇଯିଶନ୍,
1: ଗାଁର ଲୋକ ମାନେ ଆସନ୍ ଆର୍ ନେସନ୍।
0: ସବୁ ଜାଣିଛନ୍ ନା କୁକୁଡ଼ା ଅଛେ, ଅଣ୍ଡା ଅଛେ, ସେ ଅଣ୍ଡାଟା ବି ନାଲିଆ ଟାଇପ୍ ଦେଖାଯାଏ ଯିବା।
1: ଏନ୍ତା ଯେନ୍ ଡିମାଣ୍ଡ ଅଛି ଆପଣଙ୍କର ଇ ଦେଶୀ କୁକୁଡ଼ା ଅଣ୍ଡା, ଅଲଗା ଭାଇ ବହିନ ମାନେ ବି କରିଛନ୍ କି? ବିଶେଷ କରି ଆପଣଙ୍କର ଟା ଅଛି?
0: ଆମଟା ବି ଅଛି, ଆଉ କିଏ କମ ବେଶୀ କରିକି ଆଉ ମାନେ ବି ରଖିଛନ୍ତି।
1: ଏତକା ଆପଣଙ୍କ ଟା ଅଛି? ଆଚ୍ଛା, ତ ଇତାର ବାଦେ ରହିଲା ଦେଶୀ କୁକୁଡ଼ା, ସେଟା ବି ହେଲେ ନ ଅଧିକା?
0: ହଁ, ଦେଶୀ କୁକୁଡ଼ାର
1: ତ ସେମାନଙ୍କର ବି ଅଣ୍ଡା ସଂଗ୍ରହ କରସନ୍ କି କେନ୍ତା?
0: ସେଇଟା ଅଣ୍ଡା ରୁ ଚିଆଁ ବାହାର କରିକି, ସେ ଚିଆଁ ବାହାର କରେ ଆଉ ଆମେ ସେଇଟା ବଡ କରିକି ମାଂସ ପାଇଁ ହିଁ
1: ଦେଶୀ
0: କୁକୁଡ଼ା ପ୍ରାୟ ସେ ଶାଗ ପନିପରିବା ଆଉ ଘରର ଧାନ ଚାଉଳରେ ହିଁ ଚଳି ଯାଉଛି।
1: ଆଚ୍ଛା, ଯେ ଦାନା ଆନୁଛନ୍ ଏଇଟା ଖାଲି ବନରାଜ କୁକୁଡ଼ା ଲାଗି ଆନୁଛନ୍?
0: ଦାନାଟା ବନରାଜ କୁକୁଡ଼ାଟା କାହିଁ ନା ସେ ଧାନଟା ଖାଇନି ଜାଣିଛି।
1: ଆଚ୍ଛା,
0: ଏଇ ଲାଗି ଦାନାଟା ବନରାଜ ଲାଗି ଦିଆଯାଉଛି।
1: ସେ ଖାଲି ଦାନା ଖାଇସି?
0: ଦାନା ଖାଇସି ଆଉ ଯେନ୍ ପତର ସେଇଟା ବି ଖାଇକି ଲାଗି ତାକୁ ଭଲ।
1: ଆଚ୍ଛା, ତ କିଛି ଖର୍ଚ୍ଚ ନେଇ ଲାଗବାର ହେଲେ ଆପଣଙ୍କର ଦେଶୀ କୁକୁଡ଼ା ଥି, କିନ୍ତୁ ଦାନା ବାବଦରେ ଖାଲି ଆପଣଙ୍କର ବନରାଜ କୁକୁଡ଼ା ଥି ଖର୍ଚ୍ଚ ହଉଛେ? ତ କେତେବେଳେ ବିମାର ଆସିଲା ଏସବୁର ଭ୍ୟାକ୍ସିନେସନର ବ୍ୟବସ୍ଥା କେନ୍ତା କାଣା ହଉଛେ ମାନେ ଆଜ୍ଞା ମାନକେ ଘରକେ ଡାକ୍ସନ୍ କି କେନ୍ତା?
0: ତାର ଭ୍ୟାକ୍ସିନ ଲାଗି ଚିଆଁଟା 7 ଦିନର ଚିଆଁକେ ଥରେ ଭ୍ୟାକ୍ସିନ ଦିଆଯାଏ, ଯେନ୍ତାକି ରୋଗ ନି ହେବା କହିକି, ଯେ ଭୂତାଣୁ ଜନିତ ରୋଗ ଜାଣି ସେସବୁ ଧରସି, ତାର ଲାଗି ବଚିକି ଲାଗି ଆମେ 7 ଦିନର ଥରେ ଭ୍ୟାକ୍ସିନ ଦିଆଯାଇସି। 7 ଦିନ ପରେ ଆଉ ଥରେ 17 ଦିନ, 17 ଦିନ ପରେ ଆଉ 21 ଦିନ, ଏମିତି ସପ୍ତାହ ସପ୍ତାହ କରିକି ମାସ ପୁରିଯାଏ।
1: ଆପଣଙ୍କର ହେନ୍ତା କିଛି ଅସୁବିଧା ହେଇଛି?
0: ଅସୁବିଧା ଅଛି ଯେନେ ତାଙ୍କର କଣ ନା ଆଖି,
1: ଆଜ୍ଞା,
0: ସେଟା କଣ କଣ ଗୋଟେ ମାତା ଭାଷାରେ, ହଁ, ତେଣୁ ଆମେ ଯୋଉ ବନରାଜରେ ଦେଉଛୁ ସେଇଟା ସେଠି ବି ଦେଲେ କିଛି ଅସୁବିଧା ହୁଏନି, ସେଥିପାଇଁ ଆମେ ସେଇ ମେଡିସିନଟା ହିଁ ଭ୍ୟାକ୍ସିନଟା ସେଇଟା ବି ଦେଇଦେଉଛୁ। ଆଜ୍ଞା,
1: ଠିକ
0: କଥା, ଟୀକା ସବୁ ଦିଆଯାଉଛି ଆଉ ଏମିତି କିଛି ନାହିଁ।
1: କେତେ ପଟ ଛେଲ ରଖିଛନ୍?
0: ଛେଲ ତ ବେଶୀ ନାହିଁ ଆଜ୍ଞା, ଛେଲ ଅଛି ଆମର ଫାର୍ଷ୍ଟ କିଣା ହେଇଥିଲା 2ଟା, ମାଇ କିଣା ହେଇଥିଲା, ସେଠୁ 2-2ଟା ଗୋଟେଟା ଦେଲା 2ଟା ଛୁଆ, 2ଟା 2ଟା କରିକି ଏବେ ହେଇଗଲା 4-5-6 ପଟ ଅଛି।
1: ଆଜ୍ଞା, 6 ପଟ ଛେଲ। ଇମାନଙ୍କର ବି ଯେନ୍ ବ୍ୟବସ୍ଥା କରିଛନ୍ ରହିବାର, ସେମାନଙ୍କର ଯତ୍ନ ପାତନର ଲାଗି କେନ୍ତା କାଣା?
0: ତାଙ୍କର ଲାଗି ଯୋଉ
1: ଘର ବନେଇଛ?
0: ଘର ବନା ହେଇଛି, ବେଶୀ ବଡ଼ ଘର ନି, ଠିକ ମିଡିୟମରେ ଅଛି, କିନ୍ତୁ ତାଙ୍କର ଲାଗି ଛୁଆମାନଙ୍କର ଲାଗି ଏକ ସାଇଡ୍ରେ ଯେନ୍ତାକି ତାର ଉପରେ ବାଉଁଶ ଦିଆଯାଇଛି, ଯେନ୍ତାକି ପରିସ୍ରା କଲେ ପରିସ୍ରା ତଳେ
1: ଆସିଲା,
0: ଆଉ ଯେନ୍ତାକି ସେ ପରିସ୍ରାରେ ନେଇ ଶୋଇକି ସଫା ଜାଗାରେ
1: ଶୋଇପାରିବା
0: ଆଉ ହଁ ଭଲ ରହିବା କହିକି ଏଇସବୁ ସୁବିଧା କରାହେଇଛି।
1: ଆଜ୍ଞା, ଇମାନକେ ଚରାବୁଲା କରାବାର କେନ୍ତା କାଣା ବ୍ୟବସ୍ଥା କି ନିଜେ ଇମାନଙ୍କ ଲାଗି ବି ଦାନାର ବ୍ୟବସ୍ଥା କରାହେଇଛି?
0: ତାକେ ଚରାବାର କହିଲେ ସେ ଗଛ ପତ୍ର ଡାର ସବୁ ତାକେ ଭଲ ଲାଗ୍ସି, ତ ତାକେ ଆମେ ଜଙ୍ଗଲ ପାଖରେ ଅଛି ସେଇ ଜଙ୍ଗଲରେ ପତ୍ର ଗିରା ଖାଇକି ଲାଗେ ଜଙ୍ଗଲକେ ଛାଡ଼ି ଦେସୁ, ଚରାବାର ଲାଗି ଜଣେ
1: ଆଜ୍ଞା।

0: ଦାଦା,
1: ହଇଗା ଶଶୀ,
0: ଇ ସବୁ କଥା ମାନେ ତ ଶୁଣିଲା ଗା, ହେଲେ ଏଥର ଆମର ଅଲଗା କଥା ମାନେ ବି ରହିଲା ନ, ଇ ସୂଚନା ମାନେ ଯେନ୍ ଅଛି ଗା,
1: ହଇ
0: ବୋଇଲେ ଯୋଉ ଗୁଟ ଗୁଟ କରି ସୂଚନା ମାନକେ ଦେଇଦଉ।
1: ହଇ ତ ପହିଲା କରି ଆମର ଯେନ୍ ବଜାର ହାଟେ କେନ୍ତା କାଇଁ ପନିପରିବା ସବୁ ବିକ୍ରିବଟା ହଉଥିଲା ଯେ ସେ କଥା ମାନକେ କହିଦଉ।
0: ହଇ ଦାଦା, ବୋଇଲେ ରାଉରକେଲାର ଆଖର ପାଖର ବଜାର ହାଟ ମାନକେ କିଲୋ ପିଛା ଆଲୁ 15 ଟଙ୍କା, ପିଆଜ 25 ଟଙ୍କା, ଅଦା 90 ନୁ 100 ଟଙ୍କା, ଲେସୁନ 150 ନୁ 160 ଟଙ୍କା, ବିଲାତି 30 ଟଙ୍କା, ବାଇଗନ 30 ନୁ 40 ଟଙ୍କା, ଭେଣ୍ଡି 30 ନୁ 40 ଟଙ୍କା, ବରବଟି 30 ନୁ 40 ଟଙ୍କା, କରଲା 40 ଟଙ୍କା, କୁନ୍ଦୁରୁ 40 ନୁ 50 ଟଙ୍କା, କାଖେର 25 ନୁ 30 ଟଙ୍କା, କଞ୍ଚା କଦେଲ 40 ନୁ 50 ଟଙ୍କା, ମାଖନ 30 ଟଙ୍କା, ପଟଲ 50 ନୁ 60 ଟଙ୍କା, ଫୁଲକୋବି 35 ନୁ 40 ଟଙ୍କା, ବନ୍ଧାକୋବି 20 ନୁ 25 ଟଙ୍କା, ଗାଜର 40 ନୁ 50 ଟଙ୍କା, ବିଟ 40 ଟଙ୍କା, କଞ୍ଚା ମିର୍ଚା 80 ନୁ 100 ଟଙ୍କା, ଲାଉ ଗୋଟାକେ 10 ନୁ 15 ଟଙ୍କା, ସାରୁ 50 ଟଙ୍କା, ଆରୁ ମୁନଗା ଖଡ଼ା 20 ଟଙ୍କା ଲେଖା। ଦାଦା,
1: ହଇଗା
0: ଇ ପନିପରିବାର ଦରଦାମର ସୂଚନାଟା ତ ଦେଲା, ବୋଇଲେ ଯୋଉ ପାନ ପାଗର ସୂଚନା ବି ଦେଇଦଉ।
1: ହଇଗା ହଇ ଦେଇଦଉ।
0: ବୋଇଲେ ପାନ ପାଗ ବିଭାଗ ସୁନ୍ଦରଗଡ଼ କିରେଇ ତରଫନୁ ଯେନ୍ ସୂଚନା ମିଳିଛେ, ସେ ତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାଗ ସଫା ରହିପାରେ, ହେଲେ ବି କେନ୍ କେନ୍ ଠାନେ ଟିକେ ରଚେ ମେଘୁଆ ପାଗ ଦେଖାଯାଇପାରେ, ଆରୁ ଇ ଭିତରେ କେନ୍ କେନ୍ ଠାନେ ବର୍ଷା ହେବାର ସମ୍ଭାବନା ବି ରହିଛେ, ଆରୁ ଘଣ୍ଟା ପ୍ରତି 4 କିଲୋମିଟର ହିସାବେ ପବନ ବୁହିପାରେ। ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା 41 ଡିଗ୍ରୀ ସେଲସିୟସ, ଆରୁ ସବୁଠାନୁ କମ୍ 27 ଡିଗ୍ରୀ ସେଲସିୟସ ରହିପାରେ। ସେନ୍ତା ଆଦ୍ରତାଟା ସବୁଠାନୁ ଏତକା 68%, ଆରୁ ସବୁଠାନୁ କମ୍ 17% ରହିବା ବୋଲି ଅନୁମାନ କରାଯାଉଛି। ଦାଦା,
1: ହଇଗା ଶଶୀ,
0: ସୂଚନା ମାନେ ସବୁ ଦେବାର ଭିତରେ ଦେଖ, ଇ ବୈଠକୀ ସାରବାର ସମୟଟା ଆସି ପହଞ୍ଚି ଯାଇଛି, ବୋଇଲେ ଯୋଉ ଆମର କାର୍ଯ୍ୟକ୍ରମ ବିଷୟରେ ମତାମତ ଦେଇକରି କେନ୍ତା ସବୁ ଚିଠି ମାନେ ଆମର ଚାଷୀ ଭାଇ ବହିନ ମାନେ ଆମକେ ଲେଖିବି, ସେଥିଲାଗି ଠିକନାଟା ସେମାନଙ୍କୁ କହିଦେମା।
1: ହଇଗା, ତ ଚାଷୀ ଭାଇ ବହିନ ମାନେ ଆମର ଠିକନା ହଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆରୁ ଚାଷୀ ଭାଇ ବହିନ ମାନେ ଆମର ଏଇ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି।
1: ବୋଇଲେ ଆଜିର ଲାଗି ଆପଣମାନଙ୍କର ଶଶୀ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦିଅନ୍ତୁ। ଜୁହାର।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଅଗ୍ରଣୀ ମହିଳା ଚାଷୀ ଅନିତା ତିର୍କୀଙ୍କ ସହିତ ଆଲୋଚନା। ବିଷୟ ଥିଲା କୁକୁଡ଼ା ଓ ଛେଳି ପାଳନ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ରୀନା ଦୀପ ଓ ବିନୟ କୁଲ୍ଲୁ। ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

0: ଗାଇଡ଼୍ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ମହମ୍ମଦ ରଫି। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତରେ ସଜାଇଥିଲେ SD ବର୍ମନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ଼ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।

0: ହି ରାଞ୍ଝା ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ଗୀତ ରଚନା କୈଫ ଆଜମୀ, ସଙ୍ଗୀତରେ ସଜାଇଥିଲେ ମଦନ ମୋହନ।
1: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।
2: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ରୁ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

0: ହୀରା ପନ୍ନା ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ଼ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।
1: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, Sector 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983-2025 ପର୍ଯ୍ୟନ୍ତ ଶତପ୍ରତିଶତ ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

ହମଦନ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ମହମ୍ମଦ ରଫି। ଗୀତ ରଚନା ସାହିର, ସଙ୍ଗୀତରେ ସଜାଇଥିଲେ ଜୟଦେବ।

କଥାଚିତ୍ର ଥିଲା ଇଜାଜତ୍। ଗୀତରଟିରେ କଣ୍ଠଦାନ କରିଥିଲେ ଆଶା ଭୋସଲେ। ଗୀତ ରଚନା ଗୁଲଜାର, ସଙ୍ଗୀତରେ ସଜାଇଥିଲେ ଆର୍ ଡି ବର୍ମନ। ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ସମାଚାର ଦର୍ପଣ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ, ଏବଂ ତାପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ଶିକ୍ଷାନୀତି 2020 ଉପରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2036 ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ଜ୍ଞାନକେନ୍ଦ୍ର ଏବଂ 2047 ସୁଦ୍ଧା ଗବେଷଣା ଓ ନବସୃଜନରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନ ହିଁ ଶକ୍ତି ମନ୍ତ୍ରକୁ ଆଧାର କରି ଜାତୀୟ ଶିକ୍ଷାନୀତି 2020 ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଆକାର ଦେଉଛି।
1: ହାଇସ୍କୁଲ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ST ଛାତ୍ରଛାତ୍ରୀମାନେ

0: ମାନେ ଅଧା ପାଠରୁ ସେମାନେ ଛାଡ଼ି ଦେଉଛନ୍ତି, ଅର୍ଥାତ୍ ସେମାନେ ଡ୍ରପ୍ ଆଉଟ୍ ହେଇଯାଉଛନ୍ତି। ଇଏ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା ପାଇଁ ବା ଡ୍ରପ୍ ଆଉଟ୍ କମେଇବା ପାଇଁ ଆମେ ଶହୀଦ ମାଧବ ସିଂ ଆତ୍ମକର୍ତ୍ତ ଯୋଜନା ମାଧ୍ୟମରେ 3 ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ତାଙ୍କ ହାତରେ 5,000 ଟଙ୍କା ଲେଖା ଆର୍ଥିକ ପ୍ରୋତ୍ସାହନ ଦେଇ ଏ କ୍ଷେତ୍ରରେ କିଭଳି ଭାବରେ ଡ୍ରପ୍ ଆଉଟ୍ କମିବ ତାକୁ ଆମେ ଗୁରୁତ୍ୱ ମଧ୍ୟ ଆଜି ଆମେ ଦେଉଛୁ। ଏବଂ ବିଶେଷ କରିକି ଉଚ୍ଚଶିକ୍ଷା କ୍ଷେତ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା ସହିତ ଚଳିତ ବର୍ଷ ଆମେ ବଜେଟ୍ରେ ମଧ୍ୟ 4 ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବଜେଟ୍ରେ ଆମେ ପ୍ରାବଧାନ ରଖିଛୁ। ଏଥିରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଆଜି ଆମ ସରକାର ଆଜି ଶିକ୍ଷା କ୍ଷେତ୍ରରେ ଆଉ 2 ପଦ ଆଗକୁ ଯିବା ପାଇଁ ଚେଷ୍ଟା ରଖିଛନ୍ତି। ସେହିଭଳି ଭାବରେ 2 ନୂତନ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ବୈଷୟିକ ଶିକ୍ଷା କ୍ଷେତ୍ରରେ, ଗୋଟିଏ ପାରାଦ୍ୱୀପରେ ଆଉ ଗୋଟିଏ ବଲାଙ୍ଗୀରରେ ଆମେ ବଜେଟ୍ରେ ତାକୁ ମଧ୍ୟ ପ୍ରାବଧାନ ରଖିଛୁ। 2 ନୂତନ କୃଷି ମହାବିଦ୍ୟାଳୟ ଗୋଟିଏ ମୟୂରଭଞ୍ଜରେ ଏବଂ ଆଉ ଗୋଟିଏ ମଧ୍ୟ ବଲାଙ୍ଗୀରରେ ରଖିବାର ଆମେ ବଜେଟ୍ରେ ମଧ୍ୟ ସ୍ୱତନ୍ତ୍ରତା ଦେଇଛୁ। ଏବଂ ତାହା ସହିତ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଚିପିଲିମାଠାରେ ସମ୍ବଲପୁରରେ, ନୂତନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁରରେ, 3 ନୂତନ ଆୟୁର୍ବେଦିକ ମେଡ଼ିକାଲ କଲେଜ ଗଜପତିରେ, ମାଲକାନଗିରିରେ ଏବଂ ରାୟଗଡ଼ାରେ, ଏବଂ 2 ନୂତନ ହୋମିଓପାଥି ମେଡ଼ିକାଲ କଲେଜ ନୟାଗଡ଼ ଏବଂ ନୂଆପଡ଼ାରେ। ଏହିଭଳି ଭାବରେ ଆମେ ଶିକ୍ଷାକୁ ସବୁ କ୍ଷେତ୍ରରେ ଆମେ ତାକୁ ସାମଗ୍ରିକ କେମିତି ଶିକ୍ଷା କ୍ଷେତ୍ରରେ ଗୋଟିଏ ବ୍ୟାପକ ଭାବରେ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ ଆଉ ତାକୁ ଆଧାର କରିକରି ଆଜି ଆମ ସରକାର ଇଏ କାମକୁ ଆଗେଇ ନେଉଛନ୍ତି। ସେଥିରେ କୌଣସି ପ୍ରକାରର ଆମର ଏଥିରେ କାର୍ପଣ୍ୟତା ନାହିଁ, କିମ୍ବା ଆମେ ସେଥିରେ ପଛକୁ ଫେରିବାର କିମ୍ବା ଆମେ ତାକୁ ଡିଲେ କରିବା, ଇଏ କାର୍ଯ୍ୟକ୍ରମ ଭିତରେ ଆମେ ସ୍ୱତନ୍ତ୍ରତା ତାକୁ ଦେଇକରି ଆଗକୁ ନେବା ପାଇଁ ଆମେ ତ୍ୱରିତ ବଜାରରେ କାମ କରିବା ପାଇଁ ଯାଉଛନ୍ତି। ସେହିଭଳି ଭାବରେ 100 ବର୍ଷର ପୁରାତନ ଯେଉଁ ବିଦ୍ୟାଳୟ ଗୁଡ଼ିକ ଅଛି କିମ୍ବା ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଯିଏ ଅଛି ତାକୁ ମଧ୍ୟ ଆମେ ସ୍ୱତନ୍ତ୍ରତା ଦେଉଛୁ। ସେ ବିଦ୍ୟାଳୟର ଉନ୍ନତିକରଣ, ତାକୁ କିଭଳି ଭାବରେ ଏକ ମଡ଼େଲ ଭାବେ ପ୍ରତିଷ୍ଠିତ କରାଇବା, ସେଥିପାଇଁ ପୁରାତନ ବିଦ୍ୟାଳୟ ଗୁଡ଼ିକୁ ଏକ ଐତିହ୍ୟ ବିଦ୍ୟାଳୟ ହିସାବରେ, ସରକାର ଐତିହ୍ୟ ବିଦ୍ୟାଳୟ ହିସାବରେ ଯୋଜନା ମାଧ୍ୟମରେ ତାର ଉନ୍ନୀକରଣ ମଧ୍ୟ ଆମେ କରିବା ପାଇଁ ଯାଉଛୁ। ଏବଂ ସେଥିପାଇଁ ପ୍ରାୟ ପ୍ରତି ଜିଲ୍ଲାରେ 30 ଜିଲ୍ଲାରେ ଏହିଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ ବିଦ୍ୟାଳୟ ଗୁଡ଼ିକୁ ପ୍ରାଧାନ୍ୟ ଦେଉଛୁ। ଦୁର୍ଗମ ଅଞ୍ଚଳର ଆଦିବାସୀ ପିଲାଙ୍କର ପାଇଁ ବହୁଭାଷୀ ଶିକ୍ଷା MLE ଏବଂ ଅନ୍ୱେଷା ଏବଂ ଆକାଂକ୍ଷା ଭଳି ଯୋଜନା ମାଧ୍ୟମରେ ମଧ୍ୟ ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଗୁଣାତ୍ମକ ଶିକ୍ଷା କିଭଳି ଭାବରେ ପହଞ୍ଚି ପାରିବ ତା ଉପରେ ଫୋକସ୍ କରାଯାଉଛି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି। ସେ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ।
2: ଆମକୁ ବିଶ୍ୱକୁ ଯିବା ପାଇଁ ହେଲେ, ଆମ ଉତ୍ପାଦିତ ଜିନିଷକୁ ବିଶ୍ୱକୁ ପହଞ୍ଚାଇବା ପାଇଁ ହେଲେ, ବିଶ୍ୱର ଟେକ୍ନୋଲୋଜିକୁ ଆମ ଅଞ୍ଚଳକୁ ଆଣିବା ପାଇଁ ହେଲେ ଆମକୁ ଭାଷାରେ ଦକ୍ଷତା ଆଣିବା ପାଇଁ ପଡ଼ିବ। ଓଡ଼ିଶାର ଶିକ୍ଷାନୁଷ୍ଠାନ ଇଣ୍ଟରନ୍ୟାସନାଲାଇଜେସନର ପ୍ରମୁଖ ସର୍ତ୍ତ ଏ ପ୍ରକାର ବ୍ୟବସ୍ଥା ମାଧ୍ୟମରେ କରିବାର ଆବଶ୍ୟକତା ଅଛି। ଶିକ୍ଷାର ଆଜି ସବୁଠୁ ବଡ଼ ସର୍ତ୍ତ ହେଲା ଯେଉଁ GER କଥା ମୁଁ କହିଲି, ଦୂରଦୂରାନ୍ତର ବିଦ୍ୟାର୍ଥୀକୁ ଏମ୍ପାୱାର୍ଡ କରିବା କଥା ଯେତେବେଳେ ଆସୁଛି, ବିନା ଟେକ୍ନୋଲୋଜିରେ ସମ୍ଭବ ନୁହେଁ। ଟେକ୍ନୋଲୋଜିର ଅର୍ଥ ନୁହେଁ କେବଳ ଇଣ୍ଟରନେଟ୍ କନେକ୍ଟିଭିଟି, ଟେକ୍ନୋଲୋଜିକୁ ସ୍ୱୟଂ ପ୍ରଭାର ଚ୍ୟାନେଲ୍ସ, ଓଡ଼ିଆ ଭାଷା ପାଇଁ ବି ଡେଡିକେଟେଡ୍ ଚ୍ୟାନେଲ୍ ତିଆରି କରାଯାଇଛି, ଅନେକ ଆଜି ଅନଲାଇନ୍ ଇଣ୍ଟରନେଟ୍ AI ଡ୍ରିଭେନ୍ କଣ୍ଟେଣ୍ଟ ବି ତିଆରି ହେଲାଣି। ଏଗୁଡ଼ିକରେ ୟୁନିଭର୍ସିଟିଗୁଡ଼ିକ ଏବେ ସବୁ ମାର୍କେଟ୍ ଫୋର୍ସ ଷ୍ଟାର୍ଟଅପ୍ସ ମାନେ ତିଆରି କରୁଛନ୍ତି। ଅରେଞ୍ଜ ଇକୋନୋମି କଥା ଭାରତ ସରକାର କଳ୍ପନା କରୁଛନ୍ତି, ଅରେଞ୍ଜ ଇକୋନୋମିର ନେତୃତ୍ୱ, ଟେକ୍ନୋଲୋଜିର ଆଡ଼ାପ୍ଟେବିଲିଟି ଆମର ଓଡ଼ିଶାର ୟୁନିଭର୍ସିଟି ଆଉ ଇନ୍ଷ୍ଟିଚ୍ୟୁସନ୍ସ ମାନେ ନେତୃତ୍ୱ ନେବା ଦରକାର। ଇଏ କରିବା ପାଇଁ ହେଲେ ଶିକ୍ଷକ ଦକ୍ଷତା ବିନା ଏ ସମ୍ଭବ ନୁହେଁ। ନିରନ୍ତର କ୍ୟାପାସିଟି ବିଲ୍ଡିଂ ଅଫ୍ ଟିଚର୍ସ, ୟା ଉପରେ ଜାତୀୟ ଶିକ୍ଷାନୀତି ଜୋର ଦେଉଛି, ଆପଣମାନେ ଏଥିରେ ଧ୍ୟାନ ଦେବେ ଏଇଟା ମୋର ଅପେକ୍ଷା। ଇଏ ସବୁ ବ୍ୟବସ୍ଥାର ମୂଳ ଆଧାର ବିଦ୍ୟାର୍ଥୀ। ଆମର ବ୍ୟବସ୍ଥାକୁ ଷ୍ଟୁଡେଣ୍ଟ ସେଣ୍ଟ୍ରିକ୍ କରିବା ପାଇଁ ପଡ଼ିବ, ଆମ ବ୍ୟବସ୍ଥାକୁ ରିସର୍ଚ୍ଚ ଆଉ ଇନୋଭେସନ୍ କରିବାରେ ସାଙ୍ଗରେ ଯୋଡ଼ିବା ପାଇଁ ପଡ଼ିବ। ସର୍ବୋପରି ଜାତୀୟ ଶିକ୍ଷାନୀତିର ଗୋଟେ ବଡ଼ ସର୍ତ୍ତ ରହୁଛି, ୟାକୁ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ କରିବା ପାଇଁ ପଡ଼ିବ। ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ମାନେ ଓଡ଼ିଶାର ଇଞ୍ଜିନିୟରିଂ କଲେଜଗୁଡ଼ିକ କୋଣାର୍କ ମନ୍ଦିରକୁ ପଢ଼େଇବା ଦରକାର। 1000 ବର୍ଷ ପୂର୍ବେ ତିଆରି ହୋଇଥିବା କୋଣାର୍କ ମନ୍ଦିରରେ ଫିଜିକ୍ସ ଥିଲା ନା ନାହିଁ, ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂ ଥିଲା ନା ନାହିଁ, କେମିକାଲ୍ ଇଞ୍ଜିନିୟରିଂ ଥିଲା ନା ନାହିଁ, ଏଇଠି ମନ୍ଦିରର ସର୍କୁଲାର ଇକୋନୋମିର ପ୍ରଭାବ କ'ଣ ଥିଲା। ଆଜି ବି ପୁରୀ ମନ୍ଦିରରେ ଅନେକ ବ୍ୟବସ୍ଥା ଖଞ୍ଜା ଯାଇଛି, ଏଗୁଡ଼ିକ କେବଳ ଉପଚାର ନୁହେଁ, ଏଗୁଡ଼ା କେବଳ ରିଚୁଆଲ୍ସ ନୁହେଁ, ନିହିତ ଅର୍ଥନୈତିକ ମଡ଼େଲ ଥିଲା, ଫୁଡ୍ ସିକ୍ୟୁରିଟିର ମଡ଼େଲ ଥିଲା, ସୋସିଆଲ୍ ଇମ୍ପାକ୍ଟ ଭିତରେ କଥା ଅଛି। ଆଧ୍ୟାତ୍ମିକତା ବିନା ଜୀବନ ଅଧୁରା ହେଉଛି, ଅଦା ହେଇଯାଉଛି। ଆମ ସମାଜରେ ଓଡ଼ିଆ ଯେଉଁ ଜନଜୀବନ ଅଛି, ଓଡ଼ିଶାର ସଞ୍ଜୟ ବତୀର ଇମ୍ପାକ୍ଟ ଅଛି। ସଞ୍ଜୟ ବତୀଟା ରିଚୁଆଲ୍ସ ନା ତାର ସୋସିଆଲ୍ ଇମ୍ପାକ୍ଟ ଅଛି, ୟାକୁ ଶିକ୍ଷା ବିଭାଗକୁ ତାର ଦାର୍ଶନିକ ତତ୍ତ୍ୱ ପର୍ଯ୍ୟନ୍ତ ଯିବା ପାଇଁ ପଡ଼ିବ। ଏଇଟା ହେଲା ଆଇକେଏସ୍। ଓଡ଼ିଶାର ସବୁ ଗାଁରେ ଭାରତୀୟ ଜ୍ଞାନ ପରମ୍ପରାର ଗୋଟିଏ ଗୋଟିଏ ବଡ଼ ବଡ଼ ଲାଇବ୍ରେରୀ ଆଉ ଲାବୋରେଟୋରୀ ଅଛି। ୟାକୁ ଆମର ସ୍କୁଲ କଲେଜ ଗୁଡ଼ିକ ସେ ଲୋକ ପରମ୍ପରାକୁ, ଲୋକ କଥାକୁ, ଲୋକ ସଭ୍ୟତାକୁ ଆଜିର ଭାଷାରେ ଟେକ୍ନୋଲୋଜି ମାଧ୍ୟମରେ ପରିପ୍ରକାଶ କରିବାର ଦାୟିତ୍ୱ ୟୁନିଭର୍ସିଟି ଗୁଡ଼ିକର ଅଛି। ଆମକୁ ଆମ ଶିକ୍ଷା ବ୍ୟବସ୍ଥାକୁ ଏଭଳିଆ ବ୍ୟାପକ କରିବା ପାଇଁ ପଡ଼ିବ ଯେଉଁଥିରେ ଓଡ଼ିଆ ସ୍ୱାଭିମାନ ଅସ୍ମିତା ସହ ବୈଷୟିକ ଦାୟିତ୍ୱ, ସର୍ବଭାରତୀୟ ଦାୟିତ୍ୱ, ରାଷ୍ଟ୍ରବାଦର ତତ୍ତ୍ୱକୁ ଆମକୁ ଆତ୍ମସାତ କରିବାର ବ୍ୟବସ୍ଥା ଆମକୁ ଆମର ଶିକ୍ଷା ବ୍ୟବସ୍ଥାରେ କରିବା ପାଇଁ ପଡ଼ିବ।
1: ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
3: ବାମପନ୍ଥୀ ଏଲ୍ଡବ୍ଲ୍ୟୁ ଆକ୍ଟିଭ ଥିବା ଅଞ୍ଚଳଗୁଡ଼ିକରେ ଆମେ ଗ୍ରାମୋଦୟ ଯୋଜନା ମାଧ୍ୟମରେ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ଇଏ ଗୋଟେ ବଡ଼ ପ୍ରୟାସ ଥିଲା ଯେ ଭାରତବର୍ଷରୁ କେଉଁଭଳି ଭାବରେ ଏ ଏଲ୍ଡବ୍ଲ୍ୟୁ ଅଞ୍ଚଳଗୁଡ଼ିକର ବିଲୋପ ଘଟିବ ଏବଂ ସେଠି ଶିକ୍ଷା ମାଧ୍ୟମରେ ଆମେ ସେ ଅନ୍ଧକାରକୁ ଦୂରୀଭୂତ କରିପାରିଛନ୍ତି। ତା ସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024କୁ ଅନୁପାଳନ କରିବା କଥା ହେଉ କି ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ଯେଉଁ ଶିକ୍ଷକ କ୍ୟାଡର ସଂରକ୍ଷଣରେ ସଂରକ୍ଷଣ ଅଧିନିୟମ 2026ର ପ୍ରଣୟନ କରିବା କଥା ହେଉ, ଏସବୁ କଥାରେ ଶିକ୍ଷାବିତମାନଙ୍କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ବିଶ୍ୱବିଦ୍ୟାଳୟମାନଙ୍କୁ ଆମେ ତାଙ୍କର ଯେଉଁ ଅଧିକାର ରହିଥିଲା ତାହାକୁ ଏ ସରକାର ଫେରାଇ ଦେବାରେ ସକ୍ଷମ ହୋଇଛନ୍ତି ଏବଂ ଇତିମଧ୍ୟରେ ମାନ୍ୟବର କୁଳାଧିପତିଙ୍କୁ ମଧ୍ୟ ଯଥେଷ୍ଟ କୃତଜ୍ଞତା ଯେ 14 ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କର ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇପାରିଛି।
1: ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଉଛି। 1991 ୟୁନେସ୍କୋର 26ତମ ସାଧାରଣ ଅଧିବେଶନରେ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 1993 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଭବିଷ୍ୟତର ଗଠନ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦୃଢ଼ ସୂଚନା ଇକୋସିଷ୍ଟମ ପ୍ରସ୍ତୁତ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଏ ସମ୍ପର୍କରେ କହିଛନ୍ତି ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ ପ୍ରଧାନ।
4: ପ୍ରେସ୍ କି ସ୍ୱତନ୍ତ୍ରତା କେବଳ ପତ୍ରକାରଙ୍କ ମୁଦ୍ଦା ନହିଁ ହେ, ୟା ହର ନାଗରିକ କା ଅଧିକାର ହେ। ଅଗର ପ୍ରେସ୍ ସ୍ୱତନ୍ତ୍ର ନହିଁ ହୋଗା ତୋ ନାଗରିକୋ କୋ ଭି ସହି ଔର ବିଶ୍ୱସନୀୟ ଜାନକାରୀ ନହିଁ ମିଲେଗୀ, ଔର ଅଗର ଉନକୋ ସହି ଔର ବିଶ୍ୱସନୀୟ ଜାନକାରୀ ନହିଁ ମିଲେଗୀ ତୋ ଉସସେ ଉନକା ବହୁତ ଜାତି ତୌର ପର ଭି, ସାମାଜିକ ତୌର ପର ଭି ଔର ରାଷ୍ଟ୍ରୀୟ ତୌର ପର ଭି ବହୁତ ନୁକସାନ ହୋଗା। କ୍ୟୁକି ସୂଚନାଏଁ ହି ହମେଁ, ଜୈସା କି ହମ ଜାନତେ ହୈଁ କି ସୂଚନାଏଁ ହି ହମେଁ ସଶକ୍ତ ବନାତୀ ହୈଁ, ଜାନକାରିୟାଁ ହି ହମେଁ ସଶକ୍ତ ବନାତୀ ହୈଁ, ହମେଁ ତୈୟାର କରତୀ ହୈଁ କିସି ଭି ଖତରେ ସେ ନିପଟନେ କେ ଲିଏ ଔର କିସି ଭି ଜୋ ଅପରଚୁନିଟିଜ ହୈଁ ଉନକା ଇସ୍ତେମାଲ କରନେ କେ ଲିଏ। ଇସଲିଏ ଆଜ ପ୍ରେସ୍ ସ୍ୱତନ୍ତ୍ରତା ଦିବସ କେ ଅବସର ପର ହମ ସିର୍ଫ ଉତ୍ସବ ନହିଁ ମନାଏଁ ବଲ୍କି ଆତ୍ମନ୍ଥନ ଭି କରେଁ କି ହମ କିସ ତରହ କି ପତ୍ରକାରିତା କୋ ବଢ଼ାବା ଦେନା ଚାହତେ ହୈଁ, ହମ କୈସି ପତ୍ରକାରିତା କୋ ଆଗେ ଲେ ଜାନା ଚାହତେ ହୈଁ। ଔର ଆଖିର ମେଁ ମେଁ ୟେ ବାତ ଜରୁର କହୁଙ୍ଗା କି ଏକ ମଜବୁତ ଲୋକତନ୍ତ୍ର କେ ଲିଏ ସ୍ୱତନ୍ତ୍ର ପ୍ରେସ ଅନିବାର୍ଯ୍ୟ ହୈ ଔର ଇସିଲିଏ ଦୁନିଆ ଭର ମେଁ ଆଜ ପ୍ରେସ କି ସ୍ୱତନ୍ତ୍ରତା କି କୋ ସେଲିବ୍ରେଟ କିଆ ଯା ରହା ହୈ, ଉସକା ଉସକୋ ଉସକା ଏକ ସମ୍ମାନ କିଆ ଯା ରହା ହୈ ଔର ହମେ ଭାରତ ଜୈସେ ଲୋକତାନ୍ତ୍ରିକ ଔର ବିକାଶଶୀଲ ଦେଶ ମେଁ ଭି ପ୍ରେସ କି ସ୍ୱତନ୍ତ୍ରତା କୋ ମଜବୁତ କରନେ କେ ଲିଏ କାମ କରନା ଚାହି।
1: ଦେଶର ସମସ୍ତ ଗ୍ରାମକୁ ସଡ଼କ ସୁବିଧା ସହିତ ସଂଯୋଗ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି କେନ୍ଦ୍ର କୃଷି, କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରାୟଗଡ଼ାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ପାଇଁ ବିକଶିତ ଗ୍ରାମର ଗଠନ ନିତାନ୍ତ ଜରୁରୀ। ସେ କହିଛନ୍ତି, ଭିଭିଜି ରାମଜୀ ଯୋଜନାରେ ଗ୍ରାମ୍ୟ ବିକାଶର ରୂପରେଖ ଗ୍ରାମବାସୀ ସ୍ଥିର କରିବେ। ଏକ ବର୍ଷରେ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ରାଶି ଖର୍ଚ୍ଚ ପାଇଁ ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।
5: ହମ ଅର୍ ପ୍ରୋଗ୍ରେସିଭ ଖେତୀ କୈସେ କରେଁ, इसके लिए एक बैग

0: କଣ୍ଠଶିଳ୍ପୀ ଜଗଜିତ୍ ସିଂଙ୍କ କଣ୍ଠରେ ଶୁଣିଲେ ନଜିର ବନାରସୀଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ଼ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, ଡିଏଭି ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।

0: କଣ୍ଠଶିଳ୍ପୀ ଜଗଜିତ୍ ସିଂଙ୍କ କଣ୍ଠରେ ଶୁଣିଲେ ରିୟାଜ କାଇରାବାଦୀଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। 100% ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ଼ ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, DAV ସ୍କୁଲ ଲେନ୍, ବିଶ୍ରା ରୋଡ଼, ରାଉରକେଲା। ମୋବାଇଲ ନମ୍ବର 9861088844।

0: କଣ୍ଠଶିଳ୍ପୀ ଜଗଜିତ୍ ସିଂଙ୍କ କଣ୍ଠରେ ଶୁଣିଲେ ସାହିଦ କବିରଙ୍କ ରଚନା। ଶ୍ରୋତାବନ୍ଧୁ ଗୀତ ଗଜଲ କ୍ରମରେ ଶୁଣୁଥିଲେ ଗଜଲ। କଣ୍ଠଶିଳ୍ପୀ ଥିଲେ ଜଗଜିତ୍ ସିଂ। ଆକାଶବାଣୀ ରାଉରକେଲା ଲୋକଗୀତ କ୍ରମରେ ଆସନ୍ତୁ ଶୁଣିବା ପାଲା। ପରିବେଷଣ କରିଛନ୍ତି ଲଳିତା କାର୍ସେଲ ଓ ସାଥୀ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 2025 ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଆପଣ ମେଡିସିନ୍ ସ୍ପେଶାଲିଷ୍ଟ, ଅଲ୍ଟ୍ରାସାଉଣ୍ଡ ସ୍ପେଶାଲିଷ୍ଟ, ଥାଇରଏଡ୍

0: ସ୍ପେଶାଲିଷ୍ଟ ପାଖରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି କି? ତେବେ ଅଭୟ କ୍ଲିନିକକୁ ନିଶ୍ଚୟ ଯାଇ 45 ବର୍ଷର ଅଭିଜ୍ଞତା ସହ ରିଟାୟାର୍ଡ ମେଡିସିନ୍ ସ୍ପେଶାଲିଷ୍ଟ ଡକ୍ଟର ହରଦୀପ ସିଂଙ୍କୁ ସାକ୍ଷାତ କରନ୍ତୁ। ଅଭୟ କ୍ଲିନିକ, ଡିଏଭି ସ୍କୁଲ ଲେନ୍, ବିଶ୍ରା ରୋଡ, ରାଉରକେଲା। ମୋବାଇଲ ନମ୍ବର 9861088844।
1: जय जगन्नाथ स्वामी की। जय जगन्नाथ स्वामी की।

ରଥେ ଆହୁରି ଏକ ବାର ଲକ୍ଷ ଦେବେ ମୋର ଗୁଣୀଭୂଷଣ ବିଦ୍ୱାନ ମଣ୍ଡଳୀ, ଆଜିକାର ଆମର ବିଷୟ ହେଲା ଆଜ୍ଞା ବହୁତ ସୁନ୍ଦର ବିଷୟ ଆଜ୍ଞା ସାବିତ୍ରୀ ସତ୍ୟବାନ ଲେଖିଛନ୍ତି ଆଜ୍ଞା ଆମର ନିରଞ୍ଜନ କର, ରାଗ ପଡୁଥିବ ଆଜ୍ଞା ରାମ କେରି।

ଏଣେ ପଣ୍ଡିତ ମଣ୍ଡଳୀ ଆମର ଆଜ୍ଞା ମଦ୍ର ଦେଶଟା ଅତି ସୁନ୍ଦର ଦେଖାଯାଉଛି। ସେଇ ସୁନ୍ଦର ରାଜ୍ୟରେ ଆଜ୍ଞା ଅଶ୍ୱପତି ରହିଛନ୍ତି, ତାଙ୍କର ରାଣୀ ହେଲେ ଆଜ୍ଞା ମାଳବୀ ସୁନ୍ଦରୀ, ହେଲେ ମାଳବୀ ଏବଂ ଆମର ଆଜ୍ଞା ସେ ଅଶ୍ୱପତି ରାଜା ଅପୁତ୍ରିକ ହୋଇକି ଆଜ୍ଞା ଦିନ କାଟୁଛନ୍ତି। ପଣ୍ଡିତ ମଣ୍ଡଳୀ ସେ ମଦ୍ର ଦେଶର ପ୍ରଜାମାନେ ସେ

ପୁତ୍ରୀ କହ ନାରୀ ମାନେ ଆଜ୍ଞା ଯୋଉ ଜାଗାରେ ବସି ଦିଅନ୍ତି ବାର ଅଙ୍ଗୁଳି ମାଟିଟା ଆଜ୍ଞା ଅଶୁଦ୍ଧ ହୋଇ ରହିଯାଏ। ପୁତ୍ରୀ କହ ନାରୀ ମାନଙ୍କର ମୁଖ ଦେଖି ଯୋଉ କାର୍ଯ୍ୟ ପାଇ ଯାଉଥିଲେ ସେ କାର୍ଯ୍ୟ ମଧ୍ୟ ଆଜ୍ଞା ସିଦ୍ଧି ହୋଇପାରେ ନାହିଁ। ଅପୁତ୍ରୀ କହ ନାରୀ ମାନେ ଆଜ୍ଞା ଯୋଉ ଦାଣ୍ଡରେ ବୁଲି ଦିଅନ୍ତି ଆଜ୍ଞା ବସୁଧା ହେଲା କି ମା ପୃଥିବୀ, ପୃଥିବୀ ମାତା ମଧ୍ୟ ଆଜ୍ଞା ଅପୁତ୍ରୀ କହ ନାରୀକୁ ଭୟ କରୁଥାଏ। ଅପୁତ୍ରୀ କହ ନାରୀ ମାନେ ପୂଜା ସାମଗ୍ରୀ ଧରି କୌଣସି ମନ୍ଦିରକୁ ଗଲେ ମନ୍ଦିରର ଦିଅ ଦେବତା ମଧ୍ୟ ଆଜ୍ଞା ଭୟରେ ଲୁଚି ଯାଆନ୍ତି। ଏହିପରି ଆଜ୍ଞା ଅପୁତ୍ରିକ ଦୋଷ ଭୋଗ କରୁଛି ଅଶ୍ୱପତି ରାଜା। ରାଜା କହିଲା ହୋଇଲୁ ମାଲବୀ ସୁନ୍ଦରୀ, ବହୁତ ଦିନ ହୋଇଗଲାଣି, ଭଗବାନ କେବେ ମଧ୍ୟ ପୁଅ କିମ୍ବା ଝିଅଟିଏ ମଧ୍ୟ ଦେଲେ ନାହିଁ, ସମସ୍ତେ ଅପୁତ୍ରିକ ବୋଲି ନିନ୍ଦା କରୁଛନ୍ତି। ଏଣେ ମୁଁ ଶୁଣିଛି କୌଣସି ବ୍ରତ ଉପାସନା କଲେ ପୁଅ କିମ୍ବା ଝିଅ ହୁଅନ୍ତି ବୋଲି ଏଣେ ମା ମାନେ ଏଣେ ଯେତେବେଳେ ଆଜ୍ଞା ଆମର ରାଜାଙ୍କର କଥା ମାନି ଆମର ମାଲବୀ ସୁନ୍ଦରୀ କଲା କ'ଣ, 9 ବର୍ଷ ପର୍ଯ୍ୟନ୍ତ ଆଜ୍ଞା ସାବିତ୍ରୀ ବ୍ରତ ଉପାସନା କଲା। ଯେତେବେଳେ 9

ଅନ୍ତରେ ରହିଛି, ଏଣେ ବ୍ରହ୍ମାଙ୍କର ସ୍ତ୍ରୀ ଆଜ୍ଞା ସାବିତ୍ରୀ ଦେବୀ, ଏଣେ ଆଜ୍ଞା ତାଙ୍କର ବ୍ରତ ଉପାସନା ଜାଣିପାରି ଆବିର୍ଭୂତ ହୋଇଛନ୍ତି। କହିଲେ ମା ମାଲବୀ, ତମର କୋଉ ବର ମାଗିବାର ଅଛି? ବରଟା ମାଗିନିଅ ମା। ଏଣେ ଆଜ୍ଞା ଆମର ମାଲବୀ ସୁନ୍ଦରୀ କହିଲା, ନା ମତେ ପୁତ୍ର ବରଟିଏ ଦରକାର। ଆଜ୍ଞା ସାବିତ୍ରୀ ଦେବୀ ମନା କରିଦେଲେ, ନା ମା ତୋ ଭାଗ୍ୟରେ ତ ପୁତ୍ର ବର ନାହିଁ, କେବଳ ଝିଅଟିଏ ରହିଛି, ମୁଁ ଝିଅ ବର ତତେ ଦେଇପାରିବି। ଏଣେ ପଣ୍ଡିତେ ଏଣେ ଝିଅ ବରଟିଏ ଆଜ୍ଞା ପ୍ରଦାନ କରିଦେଲେ। କହିଲେ ମା ମାଲବୀ, ତୁ ଏଇ ଚରୁବର୍ଣ୍ଣଟା ନେଇଯା, ଯେତେବେଳେ ସାତ ଦିନରେ ତୋର ଶୁଦ୍ଧ ସ୍ନାନ ସରିଯିବ, ଏଇ ଚରୁବର୍ଣ୍ଣଟା ମା ଖାଇଦବୁ। ଏଣେ ପଣ୍ଡିତ ମଣ୍ଡଳୀ ଚରୁବର୍ଣ୍ଣ ଧରି ମାଲବୀ ସୁନ୍ଦରୀ ଆଜ୍ଞା ଆପଣା ଘରେ ହାଜର ହେଲା। ଏହି ସମୟରେ ଆଜ୍ଞା ଧରା ବୈକ୍ଷରେ ସନ୍ଧ୍ୟାଟି ଆସି ପ୍ରବେଶ କରିଛି। ଯେତେବେଳେ ସନ୍ଧ୍ୟାଟି ପ୍ରବେଶ କଲା, କେମିତି ସନ୍ଧ୍ୟା ଆସିଛି ବାବୁରେ, ଆମର ରଙ୍ଗା ଜୀବ ଗଙ୍ଗାଧର ମେହେର ଲେଖିଲେ ଆଜ୍ଞା କିଚକବୋଧ କାବ୍ୟରେ ଗୋଟାଏ ପଦ। କ'ଣ ବୋଲି ଲେଖିଛନ୍ତି?

ଆଉ ପଣ୍ଡିତ ମଣ୍ଡଳୀ ଅତି ସୁନ୍ଦର ଭାବରେ ଆଜ୍ଞା ରାଜା ରାଣୀ ଝିଅଟାକୁ ଲାଳନ ପାଳନ କଲେ। ଯେତେବେଳେ ଝିଅଟାକୁ ପଣ୍ଡିତେ ଇଣେ ଆଜ୍ଞା ଆଠ ବର୍ଷ ହୋଇଗଲା, ଏହି ସମୟରେ ଆଠ ବର୍ଷରେ ଝିଅଟାକୁ ଆଜ୍ଞା ଗୌରୀ ଝିଅ ବୋଲି କହିଥାନ୍ତି।

ଝିଅଟିଏ ଘରେ ରହିଛନ୍ତି, ଯାହା ଘରେ ଯୌବନ ପ୍ରାପ୍ତ ଝିଅ ରହିଯାନ୍ତି ଭାରି ଅଶୁଭ ହୋଇଥାଏ। ପିତୃ ଲୋକମାନେ ମଧ୍ୟ ପାଣିଟା ପାଇପାରନ୍ତିନି, ତାଙ୍କର ମୁଖ ଦେଖିବାଟା ଭାରି ଅଶୁଭ। ଏଣେ ଆଜ୍ଞା ଯେତେବେଳେ ଏହା କହିଦେଲେ ରାଜାଙ୍କୁ, ରାଜା କହିଲେ, ଦେବସୀ ନାରଦେ, ମୋ ଝିଅ ପାଇଁ ତ ଜୁଆଇଁ ଆସୁନାହାନ୍ତି, ମୁଁ କାହା ସହିତ ବାହା କରିଦେବି। ଏଣେ ଆଜ୍ଞା ଆମର ଦେବସୀ ନାରଦ କହିଲେ, ନା ତମର ଝିଅକୁ ଅନୁମତି ଦିଅ, ବରମାଲ୍ୟଟିଏ ଦେଇଦିଅ, ସେ ଇଚ୍ଛା ଅନୁସାରେ ସେ ସ୍ୱାମୀ ଖୋଜିବ। ଏହା କହି ଆଜ୍ଞା ଆମର ଦେବସୀ ନାରଦ ଚାଲିଗଲେ। ଏହି ସମୟରେ ରାଜା କହିଲେ, ହୋଇଲୋ ଝିଅ ସାବିତ୍ରୀ, ମୁଁ ତତେ ବରମାଲ୍ୟଟିଏ ଫୁଲମାଳ ଦଉଛି, ଏ ଫୁଲମାଳ ଧରିକି ତୁ ଯା ତୋର ଇଚ୍ଛା ଅନୁସାରେ ସ୍ୱାମୀ ଖୋଜିବୁ ମା। ଏଣେ ପଣ୍ଡିତେ ଏଣେ ଫୁଲମାଳ ଧରି ସଖୀମାନଙ୍କ ଗହଣରେ ଆମର ଆଜ୍ଞା ସାବିତ୍ରୀ ଦେବୀ ଗମନ କଲା, ଯାଇକି ଆଜ୍ଞା ନିଘଞ୍ଚ ଜଙ୍ଗଲରେ ହାଜର ହୋଇଛି। ଜଙ୍ଗଲଟା କେମିତି ଦେଖାଯାଉଛି ବାବୁ? ଆମର ଆଜ୍ଞା ବାଞ୍ଛାନିଧି ଗୋଟାଏ ପଦ ଲେଖିଲେ, କ'ଣ ବୋଲି ଲେଖିଛି?

ହଉ ପଣ୍ଡିତେ, ଏହିପରି ଆଜ୍ଞା ସୁନ୍ଦର ନିବୃତ ଜଙ୍ଗଲରେ ଯାଇକି ଆଜ୍ଞା ହାଜର ହୋଇଛନ୍ତି ଆମର ସାବିତ୍ରୀ ଦେବୀ। ଏହି ସମୟରେ ଘଟଣା ହୋଇଛି ଆଜ୍ଞା କ'ଣ? ଆରେ ଧୀମତୀ ବଂଶ।

ଏଣେ ପଣ୍ଡିତ ମଣ୍ଡଳୀ ଦିମତି ବଂଶରେ ଦିମସେନ ରାଜା, ଏଣେ ତାଙ୍କର ଶତ୍ରୁ ମାନେ ଆଜ୍ଞା ତାଙ୍କୁ କଲେ କଣ, ସେ ରାଜ୍ୟରୁ ଆଜ୍ଞା ବାହାର କରିଦେଲେ। ରାଜାରାଣୀ ଦୁଇ ଜଣଙ୍କର ଆଜ୍ଞା ଚକ୍ଷୁ ବାହାର କରିଦେଇ ତାଙ୍କୁ ଆଜ୍ଞା ହଟେଇ ଦେଇଛନ୍ତି। ଏହି ସମୟରେ ଏକମାତ୍ର ତାଙ୍କର ପୁଅ ସତ୍ୟବାନ ଏଣେ ମା ବାପା ଅନ୍ଧ ଅନ୍ଧୁଣୀକୁ ଧରି ଏଣେ ଯାଇ ଆଜ୍ଞା ନିଘଞ୍ଚ ଜଙ୍ଗଲରେ କୁଟୀରଟିଏ ନିର୍ମାଣ କରି ରହିଛନ୍ତି। କାଠ ବିକ୍ରୟ କରି କରି ମା ବାପା ଅନ୍ଧ ଅନ୍ଧୁଣୀକୁ ପ୍ରତିପୋଷଣ କରୁଛନ୍ତି। ଏହି ସମୟରେ ଆଜ୍ଞା ସଖୀ ଗହଣରେ ସାବିତ୍ରୀ ଯାଇ ହାଜର ହେଲା। ଏଣେ ତାଙ୍କର ନଜର ପଡ଼ିଗଲା ଆଜ୍ଞା ସେଇ ସତ୍ୟବାନ ଉପରେ, ଯାଇକି ଆମର ସାବିତ୍ରୀ ଆଜ୍ଞା ବର ମାଲ୍ୟଟିଏ ଅର୍ପଣ କରିଦେଲେ। ଏହି ସମୟରେ ଆମର ଆଜ୍ଞା ସତ୍ୟବାନ କହିଲା,

ଯେତେବେଳେ କାଠ ବିକ୍ରୟ କରି କରି ମୋର ମା ବାପାଙ୍କୁ ପ୍ରତି ପୋଷଣ କରୁଛି ବୋଲି କହିଦେଲେ, ଜଣେ ସାବିତ୍ରୀ ଦେବୀ କହିଲେ, ନା ତମେ ଗରିବ ଘରର ପୁଅ ଥିଲେ ମଧ୍ୟ ମୁଁ ଯାହା ଗଲାରେ ବରମାଲ୍ୟ ଦେଇଛି ସେ ହେଉଛନ୍ତି ମୋର ଇହକାଲ ପରକାଲର ଦେବତା, ଏଣେ ଆଜ୍ଞା ଆଉ ତମ ବରମାଲ୍ୟଟା ମୁଁ ଫେରେଇ ନେବିନି। ଏହା କହିକି ଆଜ୍ଞା ଆମର ସାବିତ୍ରୀ କଥା ଦେଇଦେଲେ। ଏହି ସମୟରେ ଆଜ୍ଞା ପୁଣି ଜାଣିପାରିଲେ କିଏ, ଆମର ଆଜ୍ଞା ଦେବର୍ଷୀ ନାରଦ କଳହ ପ୍ରିୟା ଏଣେ ଯାଇକି ପୁଣି ରାଜାଙ୍କ ପାଖରେ ହାଜର ହେଲେ। କହିଲେ, ହେ ରାଜା, ଆପଣଙ୍କର ଝିଅ ଯାହା ଗଲାରେ ବରମାଲ୍ୟ ଦେଇଦେଇଛି ତାର ଏକ ବର୍ଷ ପୁରିଗଲେ ମୃତ୍ୟୁ ଯୋଗ ଅଛି, ତମେ ମନା କରିଦବ ସେ ବରମାଲ୍ୟଟା ଫେରେଇ ଆଣିବ। ଇଣେ ଆଜ୍ଞା ରାଜା ହଁ କହିଦେଲେ, ନାରଦ ଆଜ୍ଞା ଚାଲି ଯାଇଛନ୍ତି। ଏଣେ ନିଜ ଝିଅ ସାବିତ୍ରୀକୁ କହିଲେ, ରାଜା ହେ ଲୋ ମା, ତୁ ଯାହା ଗଲାରେ ବରମାଲ୍ୟ ଦେଇଛୁ ତାର ମା ଏକ ବର୍ଷ ପୁରୀ ଗଲେ ମୃତ୍ୟୁ ଯୋଗ ଅଛି, ମା ତୁ ବରମାଲ୍ୟଟା ଫେରେଇ ଆଣ। ଏଣେ ଯେତେ ବୁଝେଇଲେ ମଧ୍ୟ ଆଜ୍ଞା ସାବିତ୍ରୀ ଆଉ ବୁଝିଲା ନାହିଁ। ପଣ୍ଡିତେ ଯେତେବେଳେ ସାବିତ୍ରୀ ଝିଅ ଆଉ ବୁଝିଲା ନାହିଁ, ରାଜା ଆଜ୍ଞା ସେ ସତ୍ୟବାନଙ୍କୁ ଘରକୁ ଟକେଇଲେ। ଇଣେ ସବୁ ରାଜ୍ୟକୁ ଆଜ୍ଞା ନିମନ୍ତ୍ରଣ କରିଦେଲେ। କୋଉ କୋଉ ରାଜ୍ୟକୁ ଆଜ୍ଞା ନିମନ୍ତ୍ରଣ କରିଛନ୍ତି ଏ ବିଦର୍ଭ।

ସେତେବେଳେ ଆଜ୍ଞା ସବୁ ରାଜ୍ୟକୁ ନିମନ୍ତ୍ରଣ କରିଦେଲେ। ଆଜ୍ଞା ସାବିତ୍ରୀ ଏବଂ ସତ୍ୟବାନଙ୍କର ବାହାଘର ସରିଗଲା। ରାଜା ଆଜ୍ଞା ଯାନ ଯୌତୁକ ଦେଇ ବିଦାୟ କରିଦେଲେ। ଏଣେ ସତ୍ୟବାନ ଯାଇକି ଆଜ୍ଞା ସେ କୁଟୀରରେ ଆଜ୍ଞା ହାଜର ହେଲେ। ଏଣେ ଆଜ୍ଞା ଦିନଟା ଗଣୁଛି ସାବିତ୍ରୀ ଦେବୀ। ଏଣେ ଆଜ୍ଞା ଏକ ବର୍ଷ ପୁରି ଗଲାଣି, ଏକ ଦିନ ବାକି ଅଛି। ସତ୍ୟବାନ କହିଲା, ହଇଲୋ ସାବିତ୍ରୀ, ତମେ ଘରେ ଥାଅ, ମା ବାପାଙ୍କର ଯତ୍ନ ନବ, ସେବା କରିବ, ମୁଁ ଯାଉଛି ଜଙ୍ଗଲକୁ କାଠ କାଟିବା ପାଇଁ। ଏଣେ ସାବିତ୍ରୀ ଆଜ୍ଞା ଅଝଟ କଲା, ସାବିତ୍ରୀ ଆଜ୍ଞା ସତ୍ୟବାନ ପଛେ ପଛେ ଗୋଡ଼ାଇଲା। ଏଣେ କହିଲେ, ଆମର ସତ୍ୟବାନ ଏ ପାଖ ପଡ଼ିଶାରେ ପତ୍ର ପୁଷ୍ପ ତୋଲୁ ଥାଅ, ଶୁଷ୍କ ଗଛରେ ଚଢି ମୁଁ କାଠ କାଟିବି। ଏଣେ ଆଜ୍ଞା ଗଛରେ ଚଢିଗଲା, ଆମର ସତ୍ୟବାନ କାଠ କାଟୁଛି। ଚିତ୍ରଗୁପ୍ତ ଆଜ୍ଞା ପରମାୟୁଟା କାଟିଦେଲା। ଯେତେବେଳେ ପରମାୟୁ କାଟି ଦେଇଛି, ଆଜ୍ଞା ତଲେ ପଡ଼ିଗଲା ଆଜ୍ଞା ସତ୍ୟବାନ। କହିଲା, ସାବିତ୍ରୀ। ଏଣେ ଆଜ୍ଞା ସାବିତ୍ରୀ ଦୌଡ଼ି ଆସିକି କୋଲରେ ଆଜ୍ଞା ଧଇଲେ ସତ୍ୟବାନକୁ।

କାନ୍ଦୁଛି ଜଙ୍ଗଲରେ ଶବପିଣ୍ଡଟା ଧରିକି। ଆଜ୍ଞା ଜନ୍ତୁପତି ଯମରାଜା କହିଲେ ଦୂତ ମାନେ ତମେ ଯାଇକି ସେଇ ସତୀ ନାରୀର ସ୍ୱାମୀକୁ ନେଇକି ଆସ। ଏଣେ ଆଜ୍ଞା ଦୂତ ମାନେ ଯାଇ ସାବିତ୍ରୀ ପାଖରେ ହାଜର ହେଲେ। ଆଜ୍ଞା ଭୂତ ପିଣ୍ଡଟା ମାଗିଲେ। ଏଣେ ଆଜ୍ଞା ଆମର ସାବିତ୍ରୀ ମନା କରିଦେଲା। ଯାଇକି ଦୂତ ମାନେ ଜନ୍ତୁପତିକୁ ଜଣେଇ ଦେଲେ।

ଲୋକେ ମତେ ଅସତି ବୋଲି ଗଣନା କରିବେ, ତାହେଲେ ମୋର ସ୍ୱାମୀ ନଥାଏ ମୁଁ କେମିତି ସତପୁତ୍ରର ଜନନୀ ହେବି। ଏହି ସମୟରେ ଆଜ୍ଞା ଜନ୍ତୁପତି ଯମ ଆଜ୍ଞା ପରାସ୍ତ ହୋଇକି ଆଜ୍ଞା ସତ୍ୟବାନଙ୍କର ଆଜ୍ଞା ଯୋଉ ଶବପିଣ୍ଡ ନଉଥିଲେ ତାଙ୍କୁ ଆଜ୍ଞା ମନ୍ତ୍ର ପାଠ କରିକି ତାଙ୍କର ଆଜ୍ଞା ଜୀବଦାନ ଦେଇଛନ୍ତି। ଏଣେ ଯେତେବେଳେ ସତ୍ୟବାନ ଆଜ୍ଞା ଜୀବଦାନ ପାଇଗଲା, ଏଣେ ଧନ୍ୟ ମଣିଲା ସାବିତ୍ରୀ ଆଜ୍ଞା କହିଲେ, ତାହେଲେ ମୋର ସତୀତ୍ୱ ବଳରେ ଆଜି ସ୍ୱାମୀ ତମକୁ ମୁଁ ବଞ୍ଚେଇ ରଖିପାରିଲି। ଜଣେ ପଣ୍ଡିତ ମଣ୍ଡଳୀ ଯେତେବେଳେ ଆମର ସାବିତ୍ରୀକୁ ଧରି ସତ୍ୟବାନ ଆଜ୍ଞା କୁଟୀରରେ ହାଜର କଲା, ଏହି ସମୟରେ ଦେଖିଲେ ଯେ ତାଙ୍କର ମା ବାପାଙ୍କର ଆଜ୍ଞା ଚକ୍ଷୁ ଫେରିଯାଇଛି, ଆଜ୍ଞା ତାଙ୍କର ରାଜ୍ୟ ପାଇଯାଇଛନ୍ତି। ଇଣେ ଆମର ସତ୍ୟବାନ ମା ବାପା ଅନ୍ଧ ଅନ୍ଧୁଣୀକୁ ଧରି ଇଣେ ଆଜ୍ଞା